ଆକାଶବାଣୀ ବାରିପଦା। ଆଜି ରବିବାର 1948 ଶତାବ୍ଦ ଶ୍ରାବଣ 18 ଦିନ, ଇଂରାଜୀ 2026 ମସିହା ଅଗଷ୍ଟ ମାସ 9 ତାରିଖ। ଆମର ଶ୍ରୋତାବନ୍ଧୁମାନଙ୍କୁ ସକାଳର ଶୁଭେଚ୍ଛା ସହ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ସ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:58।

ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ଅରବିନ୍ଦ ମୁଦୁଲି ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ, କଣ୍ଠରେ ତାଙ୍କର ନିଜସ୍ୱ ରଚନା।

ଭକ୍ତି ଗୀତ ସହିତ ଶେଷ କରୁଛୁ ଆଜି ସକାଳର ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା, ସମୟ ସକାଳ 6:35। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଲେ ଯେ ଦୁଃଖରେ ଉଦ୍ବିଗ୍ନ ହେବ ନାହିଁ କି ସୁଖରେ ଅତିଗୁଡ଼େ ଆନନ୍ଦ ହୋଇଯିବ ନାହିଁ। ଶ୍ରୀକୃଷ୍ଣ ଏପରି କହିଲେ କାରଣ ଜୀବନରେ ଦୁଃଖ ସୁଖ ଗୋଟିଏ ଗୋଟିଏ ଅବସ୍ଥା ଏବଂ ଏହାର ଘନ ଘନ ପରିବର୍ତ୍ତନ ଘଟୁଥାଏ। ଏବେ ସୁଖ ହୋଇଛି ବୋଲି ହସୁଥିବ, ପରିସ୍ଥିତିଟା ବଦଳିଯିବ, ସେ ସୁଖଟା ହଠାତ୍ ଦୁଃଖରେ ପରିଣତ ହୋଇଯିବ। ଭୋ ଭୋ ହୋଇ ରଡ଼ି ଡକା ପକାଇବ, ଶୀତଦିନ ହୋଇଛି, ହେମାଳିଆ ଲାଗୁଛି, ଖୁବ୍ ଆରାମ ଲାଗୁଛି ବାହାରେ ବୁଲିବାକୁ, ଏ ଶୀତ କୁଆଡ଼େ ଚାଲିଯିବ ଯେ ମାଡ଼ି ଆସିବ ଖରା, ଦେହ ମୁଣ୍ଡ ଜାଳି ପକାଇବ। ଶୀତରେ ଦେହ ଥରିଗଲା ବେଳେ ଖରା ଲୋଡ଼ା, ଖରାରେ ଦେହ ଜଳିଗଲା ବେଳେ ଶୀତ ଲୋଡ଼ା। ସ୍ୱଭାବକବି ଗଙ୍ଗାଧର କହିଲେ, ଖରାବେଳେ ଶୀତ ବର୍ଷା ବାଞ୍ଛା କରୁ, ଆସି ସେ ବର୍ଷା ଶୀତ, ଯେମନ୍ତ ପ୍ରତାପ ଦେଖାଇଲା ତହିଁ ଖରା ହିଁ ହେଲା ବାଞ୍ଛିତ। ଦୁଃଖ ସୁଖ ଗୋଟେ ମୁଦ୍ରାର ଦୁଇ ପାଖ, ଏପଟେ ପଡ଼ିଛି ମୁଣ୍ଡ ଦିଶୁଛି, କିଛି ସମୟ ପରେ ଥୋଇଲା ବେଳକୁ ଗଣ୍ଡିପଟଟା ଦିଶିବ। ମୁଣ୍ଡପଟଟା ସୁଖ ହେଲେ ଗଣ୍ଡିପଟଟା ଦୁଃଖ, ସବୁବେଳେ ଗଣ୍ଡିପଟଟା ଦିଶିବ ବୋଲି ଟଙ୍କାଟାକୁ ତ ଆଉ ଥୋଇପାରିବା ନାହିଁ, ବ୍ୟବହାର ହିଁ କରିବାକୁ ପଡ଼ିବ।

ଏବଂ ବ୍ୟବହାର କରି ପୁଣି ଥୋଇଦେଲା ବେଳକୁ ଗଣ୍ଡିପଟଟା ଦିଶୁଥିବ। ନାତିର ବାହାଘର ପାଇଁ ଆୟୋଜନ ଚାଲିଥିବ, ଜେଜେବାପା ଗାଧୁଆ ଘରେ ପଡ଼ିଯିବେ, ପାଟି ପଡ଼ିଯିବ, ଗୋଡ଼ ହାତ ଚଳିବ ନାହିଁ, କ'ଣ କରାଯିବ ଏ ପରିସ୍ଥିତିରେ? ଦଳେ ବାହାଘର ଛାମୁଣ୍ଡିଆ ତିଆରିରେ ଲାଗିବେ, ଆଉ ଦଳେ ଜେଜେଙ୍କୁ ଡାକ୍ତରଖାନା ନେଇଯିବେ, ତାଙ୍କର ଚିକିତ୍ସାରେ ଲାଗିବେ। ଜୀବନରେ କେତେବେଳେ ଯେ କ'ଣ ଆସିବ ତାହା ଆମକୁ ଜଣା ନାହିଁ। ତେଣୁ ସୁଖ ବେଳେ ଦୁଃଖକୁ ଗ୍ରହଣ କରିବାର ଏବଂ ଦୁଃଖ ବେଳେ ସୁଖକୁ ଗ୍ରହଣ କରିବାର ମାନସିକତା ଆମର ରହିବାକୁ ହେବ। ଆମେ ଏମିତି ଏତେ ଉପରେ ଉଡ଼ିବା ନାହିଁ ଯେ ଦୁଃଖଟା ଆମକୁ ସେ ଉପରୁ ଭିଡ଼ି ଆଣି ତଳେ କଚାଡ଼ିଦେବ, ଆମର ହାଡ଼ଗୋଡ଼ ଭାଙ୍ଗିଯିବ। ଦୁଃଖ ବେଳେ ଏମିତି ବି ଅଧୀର ହୋଇପଡ଼ିବା ନାହିଁ ଯେ ସେଇଠି ଆମ ଜୀବନର ସବୁ ଆନନ୍ଦ ଚାଲିଗଲା, ତଥାପି କିଛି ଆନନ୍ଦ ଅଛି, ସିଏ ଆସିବ, ସେଥିରେ ଆମକୁ ସାମିଲ ବି ହେବାକୁ ପଡ଼ିବ। ସବୁ କଥାକୁ ମୁହଁ ପୋତି ବସିଲେ ଜୀବନଟା କେମିତି ବଞ୍ଚିବା? ତ ଏଇଥିପାଇଁ ଏକ ପ୍ରକାର ସମଦୃଷ୍ଟି ରଖିବାକୁ ହେବ ଦୁଃଖ।

ଏଇଥିପାଇଁ ଏକ ପ୍ରକାର ସମଦୃଷ୍ଟି ରଖିବାକୁ ହେବ ଦୁଃଖ ଏବଂ ସୁଖ ପ୍ରତି। ଗୀତାରେ ଶ୍ରୀକୃଷ୍ଣ ଏଇ କଥାଟା ହିଁ କହିଲେ। ବୁଦ୍ଧଦେବ ତ ଗୋଟିଏ ପଦରେ ଠୋ କରି କଥାଟାକୁ ଛିଣ୍ଡେଇ ଦେଇ କହିଲେ ଜୀବନ ଦୁଃଖପୂର୍ଣ୍ଣ। ଆମର ସାଧୁ ମହାତ୍ମାମାନେ ମଧ୍ୟ ମା' ପେଟରେ ରହିବାଠୁ ଚିତା ଜଳିବା ପର୍ଯ୍ୟନ୍ତ ଆଠ ପ୍ରକାର ଦୁଃଖ ଜୀବନକୁ ଘୋଟି ରହିଛି ବୋଲି କହିଲେ। ଗର୍ଭଦୁଃଖ, ଜନ୍ମ ଦୁଃଖ, ଆଧି ଦୁଃଖ, ବ୍ୟାଧି ଦୁଃଖ, ସଂଯୋଗ ଦୁଃଖ, ବିୟୋଗ ଦୁଃଖ, ଜରା ଦୁଃଖ ଏବଂ ମୃତ୍ୟୁ ଦୁଃଖ। ସାରା ଜୀବନଟା ଏ ଦୁଃଖରେ ପଳେଇଲା। କେଉଁ ଅବସ୍ଥା ବି ଦୁଃଖ ନଥାଏ ନାହିଁ। ଆଠଗଡ଼ର କବି ବିନାୟକ ମିଶ୍ର ଲେଖିଲେ, ସୁଖ ଦୁଃଖ ଦୁଇ ସହୋଦର ଭାଇ, ଏକା ମା' ପେଟରୁ ଜନ୍ମ ହୋଇଛନ୍ତି ସୁଖ ଦୁଃଖ, ସାଙ୍ଗସାଥି ହେଇ ସେମାନେ ଚାଲିବେ ଆମ ଜୀବନରେ। ସୁଖ ବି ସତ୍ୟ ନୁହେଁ କି ଦୁଃଖ ବି ସତ୍ୟ ନୁହେଁ, ଯାହା ଏକାନ୍ତ ସତ୍ୟ ତାହା ହେଉଛି ବଞ୍ଚିବା, ଜୀବନକୁ ବଞ୍ଚିବା। ତଥାପି ସୁଖକୁ ଲୋଡ଼ୁଥିବା ମଣିଷକୁ ଲକ୍ଷ୍ୟ କରି କବିବର ରାଧାନାଥ ଲେଖିଥିଲେ, ସୁଖ ବୋଲି ଯାହା ଜନନେତ୍ରୀ ଦିଶେ, ହାତେ ଆସେ ହାତୁ ପଡ଼ିବା ପାଇଁ ସେ, ବସ୍ତୁ ନୁହେଁ ସେ ଅଟଇଟି ଧୂମ, ଅନ୍ୟ ନାମ ତାର ଆକାଶ କୁସୁମ। ଅର୍ଥ ହେଲା, ଯାହାକୁ ଆମେ ସୁଖ ବୋଲି ଭାବି ହାତରେ ଧରିବାକୁ ବସିଥାଉ, ସିଏ ଆସେ ହାତରେ ଧରୁ ଧରୁ ହାତରୁ ପଡ଼ି ଚୁନା ହୋଇଯାଏ। ସେ ଧୂଆଁ ଭଳି, ତାକୁ ଧରିବାକୁ ଚାହିଁଲେ ସେ ଧରାଦେବ କୁଆଡ଼େ। ଏସବୁ କଥାର ତାତ୍ପର୍ଯ୍ୟ ହେଲା, ସୁଖ ଖୁବ୍ ଅଳିକ, କ୍ଷଣସ୍ଥାୟୀ। ତେଣୁ ସୁଖ ପଛରେ ନ ଗୋଡ଼େଇବା ପାଇଁ ଶାସ୍ତ୍ରମାନେ ଉପଦେଶ ଦେଇଛନ୍ତି। ସୁଖ ଦୁଃଖ ସହୋଦର ଭାଇ ହୋଇଥିବାରୁ ପାଖାପାଖି ରହିବେ, ଇଏ ଯିବ ସିଏ ଆସିବ, ଜୀବନଟା ଏମିତି ହେଇ ଚାଲିବ। ମୋଟାମୋଟି କଥା ହେଲା, ସୁଖ ଦୁଃଖ ବୋଲି କିଛି ନାହିଁ। ଇଏ ଦୁଇଟା ଯାକ ଜୀବନରେ ଗୋଟିଏ ଗୋଟିଏ ଅବସ୍ଥା। ଆମ ଜୀବନରେ ଶିଶୁ, କିଶୋର, ଯୁବକ, ପ୍ରୌଢ଼, ବୃଦ୍ଧ ଅବସ୍ଥା ଭଳି ଦୁଃଖ ସୁଖ ମଧ୍ୟ ଗୋଟିଏ ଗୋଟିଏ ଅବସ୍ଥା। ଆମେ ଚାହିଁଲେ ନ ଚାହିଁଲେ ଏସବୁ ଆସିବେ, କାରଣ ଏଗୁଡ଼ିକ ବାଟ ଦେଇ ହିଁ ଜୀବନ ଆଗକୁ ଯିବ। ସେମିତି ସୁଖ ଦୁଃଖ ମଧ୍ୟ ଗୋଟିଏ ଗୋଟିଏ ଅବସ୍ଥା, ଆମେ ସେମାନଙ୍କୁ ସେମିତି ନାଁ କେବଳ ଦେଇଛୁ। ମଳୟ ପବନ ବହିଲେ ଆମକୁ ଭଲ ଲାଗିବ, ଗଛରେ ଫୁଲ ଫୁଟିବ, କିନ୍ତୁ ମଳୟ ପବନ କ'ଣ ଜାଣେ ଯେ ସିଏ ଏଇଥିପାଇଁ ଆସୁଛି, ସେ ତାର ଆସିବା କଥା ଆସୁଛି। ସେମିତି ବାତ୍ୟା ଆସିଲା, ଗଛ ଭାଙ୍ଗିବ, ଘର ଭାଙ୍ଗିବ। ବାତ୍ୟା କ'ଣ ଏସବୁ ଭାଙ୍ଗିବାକୁ ଆସେ, ସିଏ ତାର ଆସେ, ତା ଆଗରେ ଯିଏ ପଡ଼ିଲା ସିଏ ଭାଙ୍ଗେ। ମଳୟ ପବନ ବହିବା, ବାତ୍ୟା ହେବା, ଏଗୁଡ଼ିକ ପ୍ରକୃତିର ଗୋଟିଏ ଗୋଟିଏ ଅବସ୍ଥା। ସେମିତି ସୁଖ ଏବଂ ଦୁଃଖ ଆମ ଜୀବନର ଗୋଟିଏ ଗୋଟିଏ ଅବସ୍ଥା। ତାକୁ ସୁଖ ବା ଦୁଃଖ ଜ୍ଞାନ ନକରି ଗୋଟିଏ ଗୋଟିଏ ଅବସ୍ଥା ବୋଲି ଭାବି ତା ବାଟ ଦେଇ ଆଗକୁ ହିଁ ଯିବାକୁ ହେବ ଆମକୁ।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଶାନ୍ତନୁ କୁମାର ରଥ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 121ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଦେବତା ଏବଂ ଅସୁରମାନଙ୍କ ଦ୍ୱାରା ସାଗର ମନ୍ଥନ ସମୟରେ ବାସୁକୀ ସହସ୍ର ବଦନରେ ନିଶ୍ୱାସ ଛାଡ଼ିବାରୁ ସମସ୍ତେ ରୁଦ୍ଧଶ୍ୱାସ ହୋଇପଡ଼ିଲେ। ବାସୁକୀର ଗରଳ ସାଗର ଜଳରେ ବ୍ୟାପିଗଲା। କଷ୍ଟ ସହି ନ ପାରି ସମସ୍ତେ ରୁଦ୍ରଙ୍କର ଶରଣାଗତ ହେଲେ। ବିଷତ୍ରାସରୁ ରକ୍ଷା ପାଇବା ପାଇଁ ମୁନିଗଣ ଶିବଙ୍କୁ ପ୍ରାର୍ଥନା କଲେ। ବିଷର ପ୍ରଭାବ ଲକ୍ଷ୍ୟ କରି ଅମ୍ବିକାଙ୍କ ଅନୁରୋଧରେ ରୁଦ୍ର କ୍ଷୀରସାଗର ତଟରେ ବିଜେ କଲେ ଏବଂ କର ଅଞ୍ଜଳିରେ ଏକାଥରକେ ସମସ୍ତ ବିଷ ପାନ କରି ଜଗତ ଉଦ୍ଧାର କଲେ। ସେହି ବିଷର ପ୍ରଭାବରେ ରୁଦ୍ର ହେଲେ ନୀଳକଣ୍ଠ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 121ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ମନ୍ମଥ ମିଶ୍ର, ଶରତ ନାୟକ, ସାଗରିକା ମହାନ୍ତି ଏବଂ ପ୍ରୀତିନନ୍ଦ ରାଉତରାୟ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବଚରଣ ସାମଲ। ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ବର୍ତ୍ତମାନ ପାଇଁ ସିଞ୍ଚନ କାର୍ଯ୍ୟ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ବର୍ଷା ସମୟରେ ସାର ଓ କୀଟନାଶକ ପ୍ରୟୋଗ କରନ୍ତୁ ନାହିଁ। ଧାନ ନର୍ସରୀ, ନଳିତା କ୍ଷେତରୁ ଓ ପନିପରିବା ବଗିଚାରୁ ଅତିରିକ୍ତ ଜଳ ନିଷ୍କାସନ କରିବାର ବ୍ୟବସ୍ଥା କରନ୍ତୁ। ବିହନ, ସାର ଓ କୃଷି ରସାୟନକୁ ଶୁଖିଲା ଏବଂ ଉଚ୍ଚ ସ୍ଥାନରେ ସଂରକ୍ଷଣ କରନ୍ତୁ। ବର୍ଷା ଯୋଗୁଁ ଜମିରେ ଅଧିକ ପାଣି ରହିଥିଲେ କିଛି ସମୟ ପାଇଁ ରୋପଣ, ବିହନ ବୁଣା ଓ ସାର ପ୍ରୟୋଗ କରନ୍ତୁ ନାହିଁ। ବର୍ଷା ପାଇଁ ପାଣି ଜମି ରହିବା ଯୋଗୁଁ ଫସଲ ନଷ୍ଟ ହେବାର ସମ୍ଭାବନା ଅଛି ଏବଂ ତଳିଆ ଜମିରେ ଜଳମଗ୍ନ ପରିସ୍ଥିତି ହୋଇପାରେ। ନାଳ ସଫା କରି ଅତିରିକ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ଲଗାତାର ବର୍ଷା ପରେ କବକଜନିତ ରୋଗ ନିୟମିତ ନିରୀକ୍ଷଣ କରନ୍ତୁ। ଜମିର ହିଡ଼କୁ ମଜବୁତ କରନ୍ତୁ ଏବଂ ଭାଙ୍ଗିଯାଇଥିବା ସ୍ଥାନ ମରାମତି କରନ୍ତୁ। କ୍ଷତିଗ୍ରସ୍ତ ଜମିକୁ ବର୍ଷା କମିଯିବା ପରେ 2-3 ଦିନ ପରେ ପୁନଃ ରୋପଣ କରନ୍ତୁ। ଧାନ ତଳିର ଉପଲବ୍ଧତା ସୁନିଶ୍ଚିତ କରନ୍ତୁ। ସାମୂହିକ ନର୍ସରୀ ପ୍ରତିଷ୍ଠା କରନ୍ତୁ। କପା ଚାଷରେ କୁଡ଼ାଖସା କରି ହୁଡ଼ା ଟେକି ଦିଅନ୍ତୁ। ଫସଲ 90 ଦିନ ପରେ କିମ୍ବା 3 ଫୁଟ ଉଚ୍ଚ ହୋଇଯାଇଥିଲେ ଅଗ ଛିଣ୍ଡାଇ ଦିଅନ୍ତୁ। ଗଛ 45 ଦିନର ହୋଇଯାଇଥିଲେ 4.5 ଲିଟର ପାଣିରେ 1 ମିଲିଲିଟର ହିସାବରେ ପ୍ଲାନୋଫିକ୍ ସିଞ୍ଚନ କରନ୍ତୁ। 15 ଦିନ ପରେ ପୁନର୍ବାର ପ୍ରତି 4.5 ଲିଟର ପାଣିରେ 1 ମିଲିଲିଟର ପ୍ଲାନୋଫିକ୍ସ ମିଶାଇ ସ୍ପ୍ରେ କରନ୍ତୁ। ପତ୍ରଡିଆଁ ପୋକ ଅର୍ଭକ ଦେଖାଗଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ଡାଇମେଥୋଏଟ୍ କିମ୍ବା 3 ଲିଟର ପାଣିରେ 1 ମିଲିଲିଟର ଇମିଡା କ୍ଲୋପିଡ୍ କିମ୍ବା 1 ଗ୍ରାମ ଥାୟୋମେଥୋକ୍ଜାମ୍ ମିଶାଇ ସକାଳବେଳା ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଏହାଛଡ଼ା ଅଠାଳିଆ ଯନ୍ତାର ବ୍ୟବହାର କରିପାରିବେ। ଉଚ୍ଚା ନିଗିଡ଼ା ଜମିରେ ସରଳ କିସମ କୋବି ଲଗାନ୍ତୁ। ଲଙ୍କାମାରିଚ ଓ ବାଇଗଣ ଫସଲରୁ ଘାସ ବାଛି ହୁଡ଼ା ଦିଅନ୍ତୁ। ଜହ୍ନି, କଖାରୁ, କଲରା, ଛଚିନ୍ଦ୍ରା, କାକୁଡ଼ି, ଭେଣ୍ଡି, ବରଗୁଡ଼ି ଇତ୍ୟାଦି ଫସଲକୁ କୋଡ଼ାଖୋସା କରି ସାର ଦିଅନ୍ତୁ। ପୋକ ଦମନ ପାଇଁ ଜୈବ କୀଟନାଶକ ଏବଂ ନିମ୍ବଜାତୀୟ କୀଟନାଶକ ଅନୁମୋଦନ ହାରରେ ପ୍ରୟୋଗ କରନ୍ତୁ। ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାଙ୍କଜେବ୍ 3 ଗ୍ରାମ 1 ଲିଟର ପାଣିରେ ଓ କାର୍ବେଣ୍ଡାଜିମ୍ 1 ଗ୍ରାମ 1 ଲିଟର ପାଣିରେ ମିଶାଇ ଅଦଳ ବଦଳ କରି 2-3 ଥର ସିଞ୍ଚନ କରନ୍ତୁ। ଝାଉଁଳା ରୋଗ ଲାଗିଲେ ପ୍ଲାଣ୍ଟୋମାଇସିନ୍

0: ଏକ ମିଲିଲିଟରକୁ ଏକ ଲିଟର ପାଣି ସହ କିମ୍ବା କପର ଅକ୍ସିକ୍ଲୋରାଇଡ଼ 2 ଗ୍ରାମକୁ 1 ଲିଟର ପାଣିରେ ମିଶାଇ ମୂଳ ମାଟିକୁ ଭିଜାଇ ଦିଅନ୍ତୁ। ଚିନାବାଦାମରେ ଟିକା ରୋଗ ପାଇଁ ମାଙ୍କଜେବ 3 ଗ୍ରାମ ପ୍ରତି 1 ଲିଟର ପାଣିରେ ମିଶାଇ କିମ୍ବା କ୍ଲୋରା ତ୍ରାଣେଲିପ୍ରୋଲ 2 ଗ୍ରାମ ପ୍ରତି 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ମୂଳ ଶ୍ରଢ଼ା ରୋଗ ଲାଗିଲେ ମେଟାଲାକ୍ସିଲ ସହ ମାଙ୍କଜେବ 2 ଗ୍ରାମ ପ୍ରତି 1 ଲିଟର ପାଣିରେ ମିଶାଇ ଚିନାବାଦାମ ଫସଲରେ ସିଞ୍ଚନ କରନ୍ତୁ। ବର୍ଷା କମ୍ ଥିବା ଅଞ୍ଚଳରେ ଉଇ ଲାଗିଥିଲେ ଏହାର ଦମନ ପାଇଁ ପ୍ରତି ଲିଟର ପାଣିରେ 5 ମିଲିଲିଟର ହିସାବରେ କ୍ଲୋରୋପାଇରିଫସ୍ 20 EC ମିଶାଇ ଗଛ ମୂଳରେ ସିଞ୍ଚନ କରନ୍ତୁ, ଯେପରିକି ମାଟି ଭଲ ଭାବରେ ଭିଜିପାରିବ। ବର୍ତ୍ତମାନ ବର୍ଷା ଦିନ, ତେଣୁ ଚିନାବାଦାମ ଚାଷ କରିଥିବା ଜମିରୁ ପାଣି କାଟି ଦିଅନ୍ତୁ। ଏଠାରେ ପାଣି ଜମି ରହିଲେ ଚେର ଯବକ୍ଷାରଜାନ ପାଏ ନାହିଁ, ଚେରର ଭାତୁଡ଼ିଗୁଡ଼ିକ ନଷ୍ଟ ହୋଇଯାଏ, ଭଲ ବାଦାମ ଧରେ ନାହିଁ, ତେଣୁ ଜମିରୁ ଜଳ ନିଷ୍କାସନ ନିତ୍ୟାନ୍ତ ଆବଶ୍ୟକ ଅଟେ। ଅମୃତଭଣ୍ଡା, ପିଜୁଳି, ପଣସ, ଆମ୍ବ, ନଡ଼ିଆ, ସପେଟା, ଲିଚୁ, କାଜୁ ଇତ୍ୟାଦି ଲାଗିଥିବା ଗଛର ଯତ୍ନ ନିଅନ୍ତୁ। ଗଛ ମୂଳରେ ପାଣି ଜମିବାକୁ ଦିଅନ୍ତୁ ନାହିଁ।
1: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: इयम् आकाशवाणी सम्प्रति वार्ताः श्रूयन्ताम् प्रवाचकः पुनीत त्रिपाठी। अथ वार्ताः। प्रधानमन्त्रिणा नरेन्द्रमोदिना ह्यः आईआईटी दिल्ली इति भारतीय प्रौद्योगिकी संस्थानस्य विद्यार्थिनः समाकारिताः यत्ते स्वनिर्णयेषु राष्ट्रहितं सर्वोपरि स्थापयन्तु। आईआईटी दिल्ली इत्यस्य 75वें दीक्षांत समारोहं संबोधयन् श्रीमोदी अवदत् यत् प्रत्येकं संततिः तात्कालिकं विशिष्टं समाह्वानं सम्मुखीकरोति, स्वस्य राष्ट्रीय दायित्वं च निर्वहति। प्रधानमन्त्रिणा उक्तं यत् देशे नूतनानां क्षेत्राणां विकासेन युवभ्यः नूतनाः अवसराः सृज्यन्ते। सेमीकंडक्टर, अन्तरिक्ष ड्रोन इत्यादीनां क्षेत्राणां उदाहरणानि उद्धृत्य सः अवदत् यत् भारतं सर्वेषु क्षेत्रेषु आत्मनिर्भरता प्राप्तये कार्यं कुर्वन्नस्ति। श्रीमोदी अवदत् यत् आत्मनिर्भरतायाः अयम् उपक्रमः विकसित भारतस्य निर्माणार्थं दृढाधारस्य कार्यं करिष्यति। अर्धचालकक्षेत्रम् अपि उदाहरणम् अस्ति। अत्रावसरे प्रधानमन्त्रिणा आईआईटी दिल्ली इत्यत्र परमप्रज्ञा इति उच्चदक्षतायुक्तस्य सङ्गणसौविध्यस्य उद्घाटनमपि कृतम्। प्रधानमन्त्रिणा नरेन्द्रमोदिना ह्यः अमेरिकादेशस्य उपराष्ट्रपतिना जेडी वेन्स इत्यनेन सह दूरभाषमाध्यमेन वार्ता कृता। एकस्मिन् सामाजिकान्तर्जालीये लेखे श्रीमोदी अवदत् यत् तौ प्रमुखेषु क्षेत्रेषु भारत अमेरिका समग्र वैश्विक सामरिक सहभागिताम् इतोपि सुदृढं कर्तुम् उपायेषु चर्चितवन्तौ। उभौ उच्चस्तरीय कार्येषु निरन्तरगतिं दृष्टवन्तौ, अपि च व्यापारस्य रक्षायाः महत्वपूर्ण उदयोन्मुख प्रौद्योगिकीनाम्, ऊर्जासुरक्षायाः महत्वपूर्ण खनिजानां च क्षेत्रेषु सहकारम् इतोपि सुदृढं कर्तुं प्रतिबद्धतां पुनरुद्घाटितवन्तौ। उभौ नेतारौ

0: परस्पर हितस्य क्षेत्रीयस्य वैश्विकस्य च विकास विषये अपि विचाराणाम् आदान प्रदानं कृतवन्तौ। हर घर तिरंगा इत्यभियानम् अद्य आरभ्य अस्मिन् मासे सप्तदश दिनांक पर्यन्तं च प्रचलिष्यति। राष्ट्रध्वजारोहणार्थं नागरिकान् प्रोत्साहयितुं देशभक्तिं राष्ट्र ऐक्यं भारतस्य सांस्कृतिक परम्परां च आचरितुं कार्यक्रमेषु भागग्रहीतुं च अस्य उपक्रमस्य उद्देश्यः अस्ति। द्वाविंशत्यधिकद्विसहस्रतमे वर्षे आजादी का अमृत महोत्सवस्य अंशरूपेण आरब्धम् एतत् अभियानं ततः परं देशस्य बृहत्तमेषु जनसहभागित्व आन्दोलनेषु अन्यतमम् अभवत्। वर्षानुवर्षेषु एतत् यथार्थ जनान्दोलनत्वेन परिवर्तितम्, यत् भारतस्य एकतायाः सम्मानस्य सामूहिक राष्ट्रिय अस्मितायाः च प्रतीकरूपेण त्रिवर्णध्वजम् आचरितुं प्रदेशेषु समुदायेषु च नागरिकान् प्रेरयति। अस्य वर्षस्य अभियानस्य विशिष्टं महत्त्वं वर्तते यत् एतत् भारतस्य राष्ट्रियगीतस्य वन्दे मातरम् इत्यस्य सार्धैकशततमस्य वार्षिकोत्सवस्य संयोगेन भवति, यत् राष्ट्रध्वजं राष्ट्रगीतं च देशभक्तिविशेषस्य उत्सवे सङ्गृह्यति। उत्सवस्यांशरूपेण सम्पूर्णे देशे वन्दे मातरम् इत्यस्य सामूहिकगायनस्य आयोजनं भविष्यति। उपराष्ट्रपतिः सीपी राधाकृष्णनवर्यः अद्य श्रीविजयपुरम् नगरस्य फ्लैग पॉइंट इत्यत्र हरघर तिरंगा अभियाने भागं स्वीकृत्य राष्ट्रध्वजम् उत्तोलयिष्यति। उपराष्ट्रपतिः ह्यः अण्डमान निकोबार द्वीपानां द्विदिवसीय यात्रायै श्रीविजयपुरम् नगरे सम्प्राप्तवान्। केन्द्रीय गृहमन्त्री अमितशाहः अद्य प्रेसिडेंट्स पुलिस कलर इति राष्ट्रपति आरक्षक वर्ण प्रदान समारोहे भागं ग्रहीष्यति इति वार्ताः।
1: आकाशवाणी बारिपदा स्टूडियो घड़ी समय वर्तमान सकाळ 7टा। आज हम केन्द्र रो प्रचार हेबाक कार्यक्रम संपर्क सूचना ଆମର କିଶୋର ଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ କିଶୋର ସ୍ୱର ପ୍ରଚାର କରିବ ସକାଳ 7:25। ପରେ ପରେ ରହିଛି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ହେଲୋ ବାରିପଦା ସକାଳ 8:15। ସକାଳ 9:00 ଏବଂ ପୂର୍ବାହ୍ନ 10:05 କାର୍ଯ୍ୟକ୍ରମରେ ରିଲେ କରିବ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଝୁମର ପ୍ରଚାର କରିବ ଦିନ 12:00। ଦିନ 1:20 ନାରୀ ମହଲ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଅପରାହ୍ନ 2:45 ସନ୍ଧ୍ୟା 6:00 ଯାଏ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ସନ୍ଧ୍ୟା 6:00 ପ୍ରସାର କରିବ କେତୋଟି ଭକ୍ତିଗୀତ। ସୁଗମ ସଙ୍ଗୀତ ଶୁଣିବେ ସନ୍ଧ୍ୟା 6:15। ସନ୍ଧ୍ୟା 6:30 ସୂଚନା ଓ ସମ୍ବାଦ। ରାତି 7:00 ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ରହିଛି ସାନ୍ତାଳୀ ସମ୍ପ୍ରଦାୟ ଗୀତ। ରାତି 7:30 ଆମର ଚାଷୀଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ଆଜି ଏଥିରେ ରହିଛି। ପତ୍ର ମାଧ୍ୟମରେ ଶ୍ରୋତାବନ୍ଧୁମାନେ ପଚାରିଥିବା ପ୍ରଶ୍ନ ଏବଂ ଆମର ବିଶେଷଜ୍ଞଙ୍କ ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଆମକୁ କୁହନ୍ତୁ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 8:00। ରାତି 8:30 ଶୁଣିବେ ଆଲୋଚନା ତୃତୀୟ ଉବାଚ। ଆଲୋଚନା କରିଛନ୍ତି ପ୍ରଭାକର ଦାସ। ପୁରାତନ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଅତୀତ ରାତି 8:40। ରାତି 9:15 କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। କାର୍ଯ୍ୟକ୍ରମ ମୋ ମୟୂରଭଞ୍ଜ ପ୍ରସାର କରିବୁ ରାତି 10:00। ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ସାକ୍ଷାତକାର ଶୁଣିବେ। ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 10:30। ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ କିଛି ସମୟ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବ୍ୟାପୀ ଆଜିଠାରୁ 17 ତାରିଖ ପର୍ଯ୍ୟନ୍ତ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦେଶପ୍ରେମ, ଜାତୀୟ ଏକତା, ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନରେ ନାଗରିକମାନଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ। ଭୁବନେଶ୍ୱରଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାକୁ 10 ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱରର ହାତିଆଶୁଣି ପଡ଼ିଆଠାରୁ ଲୁମ୍ବିନୀ ବିହାର ରୋଡ୍ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ତ୍ରିରଙ୍ଗା ର୍ୟାଲିର ଆୟୋଜନ କରାଯାଇଛି। ରାଜ୍ୟରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା 60 ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲାକୁ ବଣ୍ଟନ କରାଯିବ। ଆଜିଠାରୁ 17 ତାରିଖ ପର୍ଯ୍ୟନ୍ତ ଜନସାଧାରଣ ତ୍ରିରଙ୍ଗା ସହ ନିଜର ସେଲ୍ଫି ଉଠାଇ harghartiranga.com ଅପଲୋଡ୍ କରିପାରିବେ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନୂଆଦିଲ୍ଲୀରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଓଡ଼ିଶାକୁ 66,392 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଏହାଦ୍ୱାରା 54,135 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହି ଅବସରରେ ମୋଟ 38 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆଦିଲ୍ଲୀରେ ଓଡ଼ିଶା ଫୁଡ୍କୋର୍ଟ 2026 ଆୟୋଜିତ ହେବା ସହ ମୁଖ୍ୟମନ୍ତ୍ରୀ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉଦ୍ୟୋଗ ପରିଦର୍ଶନ କରିଥିଲେ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନଠାରେ ଜାତୀୟ ସମ୍ମିଳନୀ ଏବଂ ଯକ୍ଷ୍ମା ସଂକ୍ରାନ୍ତୀୟ ନୀତି ନିର୍ଦ୍ଧାରଣ ଆଲୋଚନା ହୋଇଯାଇଛି। ଉଦ୍ଯାପନୀ ଦିବସରେ ବିଧାନସଭାର ବାଚସ୍ପତି ଶର୍ମା ପାଢ଼ୀ ଯୋଗଦେଇ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ବୈଜ୍ଞାନିକ ପ୍ରମାଣକୁ ପ୍ରଭାବଶାଳୀ ଜନସ୍ୱାର୍ଥ କାର୍ଯ୍ୟାନ୍ୱୟନରେ ପରିଣତ କରିବା ପାଇଁ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକୁ ଆହ୍ୱାନ ଦେଇଥିଲେ। ସମ୍ବଲପୁର ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟର ରଙ୍ଗବତୀ ମଞ୍ଚରେ ଆୟୋଜିତ ମାଟିର ମହକ କାର୍ଯ୍ୟକ୍ରମରେ ଯୋଗଦେଇ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମ ଓଡ଼ିଶାର ପଦ୍ମ ପୁରସ୍କାର ପ୍ରାପ୍ତ ପ୍ରତିଭାମାନଙ୍କୁ ସମ୍ବୋଧିତ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ପଦ୍ମ ସମ୍ମାନ ଏବେ ଲୋକଙ୍କ

0: ପୁରସ୍କାରରେ ପରିଣତ ହୋଇଛି। ସରକାର ଗାଁ ଗହଳିର ଲୋକକଳା, ସାହିତ୍ୟ, କୃଷି, ଶିକ୍ଷା ଓ ସମାଜସେବାରେ ନିଜକୁ ସମର୍ପି ଦେଇଥିବା ପ୍ରକୃତ ସାଧକଙ୍କୁ ସମ୍ମାନିତ କରୁଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପୁରୀ ଜିଲ୍ଲାସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ପ୍ରଚାର ଓ ପ୍ରସାର ପାଇଁ ନିରନ୍ତର ପ୍ରୟାସ ଜାରି ରଖିବାକୁ ଯୁବପିଢ଼ିକୁ ଆହ୍ୱାନ ଦେଇଛନ୍ତି। ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅବସରରେ ଆଜି ବିଭିନ୍ନ ସ୍ଥାନରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଉଛି। ଆଜି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସରଳା ଦେବୀଙ୍କ ଜୟନ୍ତୀ ମଧ୍ୟ ପାଳନ କରାଯାଉଛି। ଓଡ଼ିଶା ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରଳା ଦେବୀଙ୍କ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଦେଶ ପାଇଁ ଅସୀମ ତ୍ୟାଗ ଓ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରି ଭାରତ ଛାଡ଼ ଆନ୍ଦୋଳନର ସ୍କୃତି ଉଦ୍ଦେଶ୍ୟରେ ଆଜିର ଦିନକୁ ଦେଶବ୍ୟାପୀ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1942 ମସିହା ଅଗଷ୍ଟ 8 ତାରିଖରେ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ଦେଶର ଇତିହାସର ଦିଗ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଇଂରେଜ ସରକାରଙ୍କ ବିରୁଦ୍ଧରେ ଭାରତ ଛାଡ଼ ଆନ୍ଦୋଳନ ଏକ ସର୍ବଭାରତୀୟ ଆନ୍ଦୋଳନରେ ପରିଣତ ହୋଇ କ୍ରାନ୍ତିର ରୂପ ନେଇଥିଲା। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମନେ ପକାଇ ଅଗଷ୍ଟ 9 ତାରିଖକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ। ଦକ୍ଷିଣ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବୃଦ୍ଧି ପାଉଛି। ସକାଳ 6 ସୁଦ୍ଧା ଜଳସ୍ତର 18.07 ମିଟର ଥିବାବେଳେ ବିପଦ ସଂକେତ ହେଉଛି 18.33 ମିଟର। ଜିଲ୍ଲାର ସାଳନ୍ଦୀ ନଦୀ ରାଜଘାଟଠାରେ ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ତାମିଲନାଡୁର କୋଏମ୍ବାଟୁରଠାରେ ଅନୁଷ୍ଠିତ 16 ହକି ଇଣ୍ଡିଆ ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିୟନସିପ୍ ଡିଭିଜନ୍ ଏରେ ଓଡ଼ିଶା ଦଳ ବିଜେତା ହୋଇଛି। ଗତକାଲି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା 2-1 ଗୋଲ୍ରେ ମଧ୍ୟପ୍ରଦେଶକୁ ପରାସ୍ତ କରି ବିଜେତା ହୋଇଛି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଲୋଚନା କରିଛନ୍ତି ଡକ୍ଟର ବୃନ୍ଦାବନ ବିଶ୍ୱାଳ।
2: ଫାଇଲେରିଆ ରୋଗର ଅନ୍ୟ ନାମ ଲିମ୍ଫାଟିକ୍ ଫାଇଲେରିଆସିସ୍। ଆମ ଦେଶରେ ଏହି ସଂକ୍ରାମକ ରୋଗ ଏକ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା। ଆମ ଦେଶରେ ଦେଖାଯାଉଥିବା ରୋଗର ଶତକଡ଼ା 98% ଉଚେରିଆ ବ୍ରାଙ୍କପ୍ଟି ନାମକ ପରଜୀବୀ ଦ୍ୱାରା ସୃଷ୍ଟି ହୋଇଥାଏ ଓ ଶତକଡ଼ା 2% ବୁର୍ଜିଆ ମେଲେରିଆ ଦ୍ୱାରା ହୋଇଥାଏ। ଫାଇଲେରିଆ ରୋଗ ଭୋଗୁଥିବା ରୋଗୀକୁ କ୍ୟୁଲେକ୍ସ ମଶା ବା କେତେକ ନିର୍ଦ୍ଦିଷ୍ଟ ପ୍ରକାର ଏନଫୋଲିସ୍ ମଶା ରାତିରେ କାମୁଡ଼ି ସୁସ୍ଥ ଲୋକକୁ କାମୁଡ଼ିଲେ ଏହି ରୋଗ ସୁସ୍ଥ ଲୋକ ଦେହରେ ସୃଷ୍ଟି ହୋଇଥାଏ। ରକ୍ତରେ ଫାଇଲେରିଆ ପରଜୀବୀ ଥିଲେ ମଧ୍ୟ ଅନେକ ଲୋକଙ୍କଠାରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇନଥାଏ, କିନ୍ତୁ ଏହି ଲୋକମାନଙ୍କୁ ମଶା କାମୁଡ଼ି ସୁସ୍ଥ ଲୋକକୁ କାମୁଡ଼ିଲେ ସମାଜରେ ଏହି ରୋଗର ସଂକ୍ରମଣ ଓ ଲକ୍ଷଣ ପ୍ରକାଶ ପାଇଥାଏ ଓ ରୋଗ ବୃଦ୍ଧି ଘଟିଥାଏ। ଏହି ରୋଗରେ ଆକ୍ରାନ୍ତ ଲୋକଙ୍କର କୋରଗାତ ଗୁଲି ବା ଲିମ୍ ଗ୍ଲାଣ୍ଡ ଫୁଲି ଦରଜ ହୋଇଥାଏ। ସେଠାରୁ ସମ୍ପୃକ୍ତ ଲିମ୍ ଚ୍ୟାନେଲ ବା ଶିର ଉଷ୍ମ ଲାଗିବା, ଦରଜ ହେବା, ଲାଲ ପଡ଼ିବା, ଫୁଲି କରି ବିନ୍ଧିବା ସହିତ ଜ୍ୱର ମଧ୍ୟ ହୋଇଥାଏ। ଦେହର ବିଭିନ୍ନ ଅଂଶ ଯଥା ଗୋଡ଼ ହାତର ବିଭିନ୍ନ ଅଂଶ, ପୁରୁଷମାନଙ୍କର କୋଷ, ଶୁକ୍ରବାହୀ ନାଳି, ସ୍ତ୍ରୀଲୋକମାନଙ୍କର ଜନନେନ୍ଦ୍ରିୟର ବହିର୍ଭାଗ ଓ ସ୍ତନ ଆଦି ଫୁଲି ଦରଜ ଓ ଜ୍ୱର ହୋଇପାରେ। ଏହି ରୋଗ ପ୍ରାରମ୍ଭିକ ଅବସ୍ଥାରେ ତୁରନ୍ତ ଉପଯୁକ୍ତ ଚିକିତ୍ସା ନ କଲେ ଦୀର୍ଘସ୍ଥାୟୀ ବା କ୍ରନିକ୍ ଫାଇଲେରିଆରେ ପରିଣତ ହୋଇଥାଏ। ସାମୟିକ ଭାବରେ ବର୍ଷର ବିଭିନ୍ନ ସମୟରେ ବାରମ୍ବାର ଏହି ରୋଗ ଆକ୍ରମଣ କରିଥାଏ। ବାରମ୍ବାର ରୋଗ ଆକ୍ରମଣ ହେତୁ ଲିମ୍ଫାଟିକ୍ ଚ୍ୟାନେଲରେ ଲିମ୍ଫ ପ୍ରବାହ ବାଧାପ୍ରାପ୍ତ ହୋଇ ତନ୍ତୁର ଅତିଶୟ ବୃଦ୍ଧି ହୋଇ ଗୋଦର ବା ଫୁଲା ରୋଗ ଅବସ୍ଥା ସୃଷ୍ଟି ହୁଏ। ଏହି ଅବସ୍ଥା ଯୋଗୁଁ ପୁରୁଷମାନଙ୍କର କୋଷରେ ପାଣି ଜମି ହାଇଡ୍ରୋସିଲ୍ ଭଳି ରୋଗ ହୋଇଥାଏ। ବେଳେବେଳେ ପରିସ୍ରାରେ କାଇଲ ପାସ୍ କରି କାଇଲୁରିଆ ମଧ୍ୟ ହୋଇ ଅସୁବିଧା ସୃଷ୍ଟି କରିଥାଏ। ଏହି ରୋଗ ଦ୍ୱାରା ଶରୀରର ଗଣ୍ଠି ସଂକ୍ରମଣ ହୋଇ ଫାଇଲେରିଆଲ ଆର୍ଥ୍ରାଇଟିସ୍

0: ହୋଇପାରେ। ବେଳେବେଳେ ଫାଇଲେରିଆ ସଂକ୍ରମଣ ହେତୁ ଲକ୍ଷଣ ନଥାଇ ଫାଇଲେରିଆ ପରଜୀବୀର ଆଣ୍ଟିଜେନ୍ ପ୍ରଭାବରେ ଶ୍ୱାସରୋଗ ଭଳି ଲକ୍ଷଣ ପ୍ରକାଶ ପାଇଥାଏ। ଏହାକୁ ଟ୍ରପିକାଲ୍ ଏସୋନୋଫିଲିଆ ରୋଗ କୁହାଯାଏ। ଏହି ରୋଗକୁ କିପରି ଚିହ୍ନଟ କରିବା? ରୋଗୀର ବିଭିନ୍ନ ଚିହ୍ନ ଓ ଲକ୍ଷଣ ଦେଖି ଓ ରକ୍ତ ଡିସି ପରୀକ୍ଷା ଦ୍ୱାରା ସାଧାରଣତଃ ସହଜରେ ରୋଗ ଚିହ୍ନଟ କରାଯାଇପାରେ। ଏହି ରୋଗର ଚିକିତ୍ସା ପାଇଁ ଡିସି ବଟିକା ଦିନକୁ 300 ମିଲିଗ୍ରାମ କରି 12 ଦିନ ବା କେତେକ କ୍ଷେତ୍ରରେ 21 ଦିନ ଖିଆଯାଇଥାଏ। ବିଭିନ୍ନ ଅଙ୍ଗର ପ୍ରଦାହ କମିବା ପାଇଁ ଆଣ୍ଟିବାୟୋଟିକ୍ ଦ୍ୱାରା ଚିକିତ୍ସା କରାଯାଏ। ପାଦ ବା ଗୋଡ଼ ଆଦିର ଫୁଲା ଅଂଶ କମିବା ପାଇଁ କ୍ରେପ୍ ବ୍ୟାଣ୍ଡେଜ୍ ବ୍ୟବହାର କରିବା ଓ ଶୋଇଲା ବେଳେ ଗୋଡ଼କୁ ତକିଆ ଆଦି ଦ୍ୱାରା ଉପରକୁ ରଖିବା ଦ୍ୱାରା ଉପକାର ମିଳିଥାଏ। ଗୋଦର ଗୋଡ଼ର ଚର୍ମର ଯତ୍ନ ଅତି ଜରୁରୀ। ଏହାକୁ ନିୟମିତ ପରିଷ୍କାର ରଖିବା, କୌଣସି ପ୍ରକାର କ୍ଷତ ହେବାକୁ ନ ଦେବା, ବିଭିନ୍ନ ଜୀବାଣୁ ବା ଫଙ୍ଗସ ସଂକ୍ରମଣ ହେଲେ ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ। ପ୍ଲାଷ୍ଟିକ୍ ସର୍ଜରୀ ଦ୍ୱାରା ଗୋଦର ଗୋଡ଼ ଚିକିତ୍ସା କରାଯାଇପାରେ। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜାତୀୟ ଫାଇଲେରିଆ କଣ୍ଟ୍ରୋଲ ପ୍ରୋଗ୍ରାମରେ ମାସ୍ ଡ୍ରଗ୍ ଥେରାପି ବର୍ଷରେ ଗୋଟିଏ ଦିନ ଗଲା କେତେ ବର୍ଷ ଧରି ଦିଆଯାଉଅଛି। ଏଥିରେ ଅତ୍ୟଧିକ ବୃଦ୍ଧ ଶିଶୁମାନଙ୍କୁ ଛାଡ଼ି ଅନ୍ୟମାନେ ଟିସି ଓ ଆଲବେଣ୍ଡାଜଲ ବଟିକା ଏକାଥରେ ଖାଇବା ପାଇଁ ଦିଆଯାଉଅଛି। ପରିବାରର ପ୍ରତ୍ୟେକ ଲୋକ ଏହାକୁ ଏକାଥରକେ ଖାଇବା ଆବଶ୍ୟକ। ଜନସାଧାରଣ ଏହି ଯୋଜନାରେ ଅକୁଣ୍ଠ ସହଯୋଗ କଲେ ଆସନ୍ତା କେତେ ବର୍ଷ ମଧ୍ୟରେ ଆମ ଦେଶ ଫାଇଲେରିଆ ମୁକ୍ତ ହୋଇପାରିବ। ଏହା ବ୍ୟତୀତ ମଶା ବଂଶ ବୃଦ୍ଧିକୁ ରୋକିବାକୁ ଓ ମଶା କାମୁଡ଼ରୁ ନିଜକୁ ରକ୍ଷା କରିବା ପାଇଁ ସାଧାରଣ ମଶାରୀ ବା ଇନ୍ସେକ୍ଟିସାଇଡ୍ ଟ୍ରିଟେଡ୍ ମଶାରୀ ବ୍ୟବହାର କରିବା, ଘରେ ମସ୍କିଟୋ ରିପେଲାଣ୍ଟ ବ୍ୟବହାର କରିବା ଆଦି ପଦ୍ଧତି ଦ୍ୱାରା ଏହି ରୋଗ ସଂକ୍ରମଣର ପ୍ରାଦୁର୍ଭାବ ବିଶେଷ ଭାବରେ ନିୟନ୍ତ୍ରଣ କରାଯାଇପାରିବ।
1: ଅମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଫାଇଲେରିଆ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ବୃନ୍ଦାବର ବିଶ୍ୱାଳ। ଆକାଶବାଣୀ କଟକ ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଉଛି ହର୍ ଘର ତିରଙ୍ଗା ଅଭିଯାନ। ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ଉପରାଷ୍ଟ୍ରପତିଙ୍କ ଆଲୋଚନା। ଆସାମରେ ଗମ୍ଭୀର ରହିଛି ବନ୍ୟା ପରିସ୍ଥିତି, ମୃତ୍ୟୁ ସଂଖ୍ୟା 99କୁ ବୃଦ୍ଧି। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଶ୍ରୀ ଅମରନାଥଜୀ ଯାତ୍ରା ସ୍ଥଗିତ। ଏବଂ 16 ହକି ଇଣ୍ଡିଆ ଜାତୀୟ ଜୁନିୟର ପୁରୁଷ ହକି ଚମ୍ପିଅନସିପ୍ ଡିଭିଜନ ଏରେ ଓଡ଼ିଶା ଚମ୍ପିଅନ। ହର ଘର ତିରଙ୍ଗା ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। 17 ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଦେଶପ୍ରେମ, ଜାତୀୟ ଏକତା, ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନରେ ନାଗରିକଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। 2022 ଆଜାଦୀ କା ଅମୃତ ମହୋତ୍ସବ ପାଳନର ଅଂଶ ଭାବେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଭାରତର ସବୁଠାରୁ ଜନଭାଗିଦାରୀ ଅଭିଯାନ ମଧ୍ୟରୁ ଏହା ଅନ୍ୟତମ ଭାବେ ପରିଗଣିତ ହୋଇଛି। ବିଭିନ୍ନ ଅଞ୍ଚଳ ଏବଂ ସମ୍ପ୍ରଦାୟର ନାଗରିକଙ୍କୁ ଦେଶର ଏକତା, ସମ୍ମାନ ଓ ସାମୂହିକ ଜାତୀୟ ପରିଚୟର ପ୍ରତୀକ ତ୍ରିରଙ୍ଗାକୁ ସମ୍ମାନ ପ୍ରଦର୍ଶନ କରିବା ଏହି ଅଭିଯାନ ପ୍ରେରଣା ଯୋଗାଇଥାଏ। ଜାତୀୟ ଗାନ ବନ୍ଦେ ମାତରମର 150ତମ ବାର୍ଷିକୀ ପାଳନ ସହିତ ଚଳିତ ବର୍ଷ ଏହି ଅଭିଯାନ ବିଶେଷ ଗୁରୁତ୍ୱ ବହନ କରୁଛି। ଏହି ଅବସରରେ ଦେଶବ୍ୟାପୀ ବନ୍ଦେ ମାତରମ ସାମୂହିକ ଗାନର ଆୟୋଜନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଦେଶବାସୀଙ୍କୁ ଏହି ଅଭିଯାନରେ ସାମିଲ ହୋଇ ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ବନ୍ଦେ ମାତରମ ଗାନ କରିବାକୁ ଆହ୍ୱାନ ଦିଆଯାଇଛି। 200ରୁ ଅଧିକ ଭାରତୀୟ ଦୂତାବାସ ଏବଂ କନ୍ସୁଲେଟ୍ ଜେନେରାଲ କାର୍ଯ୍ୟାଳୟ ଏହି ଅଭିଯାନକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରିଛି। ଚଳିତ ବର୍ଷ ଏହି ଅଭିଯାନର ପ୍ରମୁଖ ଆକର୍ଷଣ ହେବ ସୂର୍ଯ୍ୟପଥ ତ୍ରିରଙ୍ଗା ଡିଜିଟାଲ। ଏଥିରେ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୂର୍ଯ୍ୟୋଦୟ କ୍ରମ ଅନୁଯାୟୀ ମନୋନୀତ ହୋଇଥିବା 54 ଭାରତୀୟ ମିଶନ ଏବଂ ପୋଷ୍ଟ ଅଂଶଗ୍ରହଣ କରିବେ। ଆସନ୍ତା 15 ଫିଜିରେ ଭାରତର ପୂର୍ବଭାଗ କୂଟନୈତିକ ମିଶନରୁ ଆରମ୍ଭ ହୋଇ ସାନ୍ ଫ୍ରାନ୍ସିସ୍କୋ ସ୍ଥିତ ଭାରତର କନ୍ସୁଲେଟ୍ ଜେନେରାଲ କାର୍ଯ୍ୟାଳୟରେ ଏହି ରାଲି ଶେଷ ହେବ। ସ୍ୱାଧୀନତା ଦିବସ ପାଳନର ଏକ ଅଂଶ ଭାବେ ଆସନ୍ତା 14

ଦେଶବ୍ୟାପୀ ବିଭାଜନ ସ୍ମୃତି ଦିବସ ପାଳନ କରାଯିବ। ଭାରତ ବିଭାଜନ ଯୋଗୁଁ ହୋଇଥିବା ଦୁଃଖ ଏବଂ ବିସ୍ଥାପନକୁ ସ୍ମରଣ କରି ଏହି ଦିବସ ପାଳନ କରାଯିବ। ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ନୀରବ ଶୋଭାଯାତ୍ରା, ବିଭାଜନ ସମ୍ପର୍କିତ ପ୍ରଦର୍ଶନୀ, ତଥ୍ୟଭିତ୍ତିକ ଡକ୍ୟୁମେଣ୍ଟାରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଗତକାଲି ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଦ୍ୱିପାକ୍ଷିକ ବିଶ୍ୱ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା, ଆଧୁନିକ ପ୍ରଯୁକ୍ତି ବିଦ୍ୟା, ଶକ୍ତି ତଥା ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ସହଯୋଗକୁ ଅଧିକ ମଜବୁତ କରିବା ନେଇ ଉଭୟ ଦେଶ ସେମାନଙ୍କର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ତଥା ବୈଷୟିକ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଝାଡ଼ଖଣ୍ଡ ରାଜ୍ୟ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ସୃଷ୍ଟ ପରିସ୍ଥିତି ସମାଧାନ ଆଡ଼କୁ ଗତି କରୁଥିବା ଜଣାପଡ଼ିଛି। ରାଜ୍ୟ ସରକାର ଆଜି ପ୍ରତିବାଦକାରୀ ଛାତ୍ରଙ୍କ ସହ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା କରିବେ। ମଧ୍ୟାହ୍ନ 12ଟାରେ ଏହି ବୈଠକ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏହା ପୂର୍ବରୁ ଆଲୋଚନାରେ ଅଂଶଗ୍ରହଣ କରିବାକୁ ଥିବା ସରକାରୀ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିନିଧିମଣ୍ଡଳୀର ଜଣେ ସଦସ୍ୟ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଏବଂ ପ୍ରତିବାଦକାରୀ ଛାତ୍ରଙ୍କ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଗତକାଲି ରାଞ୍ଚିର ରାଜ୍ୟ ଅତିଥି ଭବନରେ ସକାରାତ୍ମକ ପରିବେଶରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ପାଇଁ ରାଜ୍ୟ ସରକାରଙ୍କ ଅଙ୍ଗୀକାରବଦ୍ଧତା ନେଇ ମନ୍ତ୍ରୀ ପରିଷଦର ସଦସ୍ୟ କହିଛନ୍ତି। ପରୀକ୍ଷା ପରିଚାଳନା କ୍ଷେତ୍ରରେ ଅଧିକ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ସମାଜର ବିଭିନ୍ନ ବର୍ଗଙ୍କଠାରୁ ମତାମତ ଆହ୍ୱାନ କରିଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର ଇମେଲ୍ ଆଇଡି କାର୍ଯ୍ୟକାରୀ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସାମର ବନ୍ୟା ପରିସ୍ଥିତି ଏବେ ମଧ୍ୟ ଗମ୍ଭୀର ରହିଛି। ଗତକାଲି ଆଉ ଜଣଙ୍କର ମୃତ୍ୟୁ ସହ ବନ୍ୟାରେ ମୃତ୍ୟୁ ସଂଖ୍ୟା 99ରେ ପହଞ୍ଚିଛି। 147,000 ଅଧିକ ଲୋକ ପ୍ରଭାବିତ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟର ମୋଟ 12 ଜିଲ୍ଲା ବନ୍ୟା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛି। ଗୋଲାଘାଟ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। 41 ରିଲିଫ୍ ବଣ୍ଟନ କେନ୍ଦ୍ର ମାଧ୍ୟମରେ ଲୋକଙ୍କୁ ସହଯୋଗ ପ୍ରଦାନ କରାଯାଉଛି। ପାଖାପାଖି 10,600 ହେକ୍ଟର ଜମିରେ ଫସଲ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି। ଜମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ଏବଂ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଆଜିଠାରୁ ଶ୍ରୀ ଅମରନାଥ ଜୀ ଯାତ୍ରା ସ୍ଥଗିତ ରଖାଯାଇଛି। ଉଭୟ ପହଲଗାମ ଏବଂ ବାଲତାଲ ପଟରୁ ଏହି ଯାତ୍ରା ବନ୍ଦ ରହିଛି। ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାମବନ ଜିଲ୍ଲା ଏବଂ କାଶ୍ମୀରର କେତେକ ଅଞ୍ଚଳରେ ବର୍ଷା ତଥା ପ୍ରତିକୂଳ ପାଗ ପରିସ୍ଥିତିର ମୁକାବିଲା ନେଇ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜମ୍ମୁର ଭଗବତୀନଗର ମୂଳ କ୍ୟାମ୍ପରୁ ଗତକାଲି କୌଣସି ନୂତନ ତୀର୍ଥଯାତ୍ରୀ ଦଳକୁ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦିଆଯାଇ ନାହିଁ। ଦର୍ଶନ ଶେଷ କରି ବାଲତାଲ ମୂଳ କ୍ୟାମ୍ପକୁ ପ୍ରତ୍ୟାବର୍ତ୍ତନ କରିଥିବା 1,202 ତୀର୍ଥଯାତ୍ରୀଙ୍କୁ ନେଇ ଗଠିତ 28ତମ ଦଳକୁ ଜମ୍ମୁ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବା ନେଇ 44 ଗାଡ଼ିର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଗତକାଲି 3,336 ଜଣ ତୀର୍ଥଯାତ୍ରୀ ପବିତ୍ର ଗୁମ୍ଫା ଦର୍ଶନ କରିଛନ୍ତି। ଏପର୍ଯ୍ୟନ୍ତ ଚଳିତ ବର୍ଷ ଦର୍ଶନ କରିଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା 480,019 ପହଞ୍ଚିଛି। ଗତମାସ 3 ତାରିଖରୁ ଆରମ୍ଭ ହୋଇଥିବା 57 ଦିନ ବ୍ୟାପୀ ଏହି ଯାତ୍ରା ଆସନ୍ତା 28 ତାରିଖରେ ଛଡ଼ି ମୁବାରକ ସହ ଶେଷ ହେବାର କାର୍ଯ୍ୟସୂଚୀ ରହିଛି। ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ତୀର୍ଥପଥଗୁଡ଼ିକର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ କୂଟନୈତିକ ପ୍ରୟାସ ସ୍ୱରୂପ ତେହେରାନର ଅଙ୍ଗୀକାରବଦ୍ଧତା ଉପରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସରକାରୀ ୱେବ୍ସାଇଟ୍ରେ ପ୍ରକାଶିତ ଏକ ସାକ୍ଷାତକାରରେ ସେ କହିଛନ୍ତି, ଇରାନକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯିବା ଉଚିତ ନୁହେଁ। ଆମେରିକା ସହିତ ଆଲୋଚନା କରିବା ଏବଂ ଯୁଦ୍ଧ ସମାପ୍ତ ନେଇ ବୁଝାମଣାପତ୍ର ସ୍ୱାକ୍ଷରଜନିତ ନିଷ୍ପତ୍ତିକୁ ଇରାନ ସରକାର ନିଶ୍ଚିତ କରିସାରିଛନ୍ତି। ତେବେ ଚୁକ୍ତି ଅନୁଯାୟୀ ୱାଶିଂଟନ୍ ଏହାର ଦାୟିତ୍ୱ ପୂରଣ କଲେ ଇରାନ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିବ ବୋଲି ସେ ଘୋଷଣା କରିଛନ୍ତି। ଗତ ଜୁନ୍ ମାସରେ ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣାପତ୍ର ଅନୁଯାୟୀ ଉଭୟ ପକ୍ଷଙ୍କୁ ଆଲୋଚନା ତଥା ଏକ ସ୍ଥାୟୀ ଶାନ୍ତି ଚୁକ୍ତିନାମା କାର୍ଯ୍ୟକାରୀ କରିବା ନେଇ 60 ଦିନର ସମୟସୀମା ପ୍ରଦାନ କରାଯାଇଥିଲା।
ଏଚ୍

0: ବି ଭିସାଧାରୀ ପ୍ରବାସୀ କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା 60 ଦିନ ଅବଧିକୁ ସମାପ୍ତ କରିବା ଲକ୍ଷ୍ୟ ନେଇ ଆମେରିକା ସରକାର ବିଚାର କରୁଥିବା ଜଣାପଡ଼ିଛି। ହ୍ୱାଇଟ୍ ହାଉସ୍ ଅଫିସ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ବଜେଟ୍ ଦ୍ୱାରା ଏହି ପ୍ରସ୍ତାବର ସମୀକ୍ଷା କରାଯାଉଛି, ତେବେ ଏହା ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏଭଳି ପଦକ୍ଷେପ H-1B ଭିସାଧାରୀ କର୍ମଚାରୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ, ତୁରନ୍ତ ସେମାନଙ୍କୁ ଆମେରିକା ଛାଡ଼ିବାକୁ ପଡ଼ିପାରେ। ଏଭଳି ନିଷ୍ପତ୍ତି ଦ୍ୱାରା ସବୁଠାରୁ ଅଧିକ ପ୍ରବାସୀ ଭାରତୀୟ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଆମେରିକାର ଜନଗଣନା ତଥ୍ୟ ସୂଚନା ଅନୁଯାୟୀ 5.2 ନିୟୁତରୁ ଅଧିକ ଭାରତୀୟ ବଂଶୋଦ୍ଭବ ଏବେ ଆମେରିକାରେ ବସବାସ କରୁଛନ୍ତି। ଦେଶ ପାଇଁ ଅସୀମ ତ୍ୟାଗ ଓ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରି ଭାରତ ଛାଡ଼ ଆନ୍ଦୋଳନର ସ୍ମୃତି ଉଦ୍ଦେଶ୍ୟରେ ଆଜିର ଦିନକୁ ଦେଶବ୍ୟାପୀ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1942 ଅଗଷ୍ଟ 8 ତାରିଖରେ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ଦେଶର ଇତିହାସର ଦିଗ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଇଂରେଜ ସରକାରଙ୍କ ବିରୁଦ୍ଧରେ ଭାରତ ଛାଡ଼ ଆନ୍ଦୋଳନ ଏକ ସର୍ବଭାରତୀୟ ଆନ୍ଦୋଳନରେ ପରିଣତ ହୋଇ କ୍ରାନ୍ତିର ରୂପ ନେଇଥିଲା। ମୁମ୍ବାଇରେ ଅଗଷ୍ଟ କ୍ରାନ୍ତି ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମନେ ପକାଇ 9 ତାରିଖକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ। ତାମିଲନାଡୁର କୋଏମ୍ବାଟୁଠାରେ ଅନୁଷ୍ଠିତ 16 ହକି ଇଣ୍ଡିଆ ଜାତୀୟ ଜୁନିୟର ପୁରୁଷ ହକି ଚମ୍ପିୟନ୍ସିପ୍ ଡିଭିଜନ୍ A-ରେ ଓଡ଼ିଶା ଦଳ ବିଜେତା ହୋଇଛି। ଗତକାଲି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା 2-1 ଗୋଲ୍ରେ ମଧ୍ୟପ୍ରଦେଶକୁ ପରାସ୍ତ କରି ବିଜେତା ହୋଇଛି। ଦଳର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇଛନ୍ତି। ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଉଛି ହର ଘର ତ୍ରିରଙ୍ଗା ଅଭିଯାନ। ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ଉପରାଷ୍ଟ୍ରପତିଙ୍କ ଆଲୋଚନା। ଆସାମରେ ଗମ୍ଭୀର ରହିଛି ବନ୍ୟା ପରିସ୍ଥିତି, ମୃତ୍ୟୁ ସଂଖ୍ୟା 99କୁ ବୃଦ୍ଧି। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଶ୍ରୀ ଅମରନାଥଜୀ ଯାତ୍ରା ସ୍ଥଗିତ। ଏବଂ 16 ହକି ଇଣ୍ଡିଆ ଜାତୀୟ ଜୁନିୟର ପୁରୁଷ ହକି ଚମ୍ପିୟନ୍ସିପ୍ ଡିଭିଜନ୍ A-ରେ ଓଡ଼ିଶା ଚମ୍ପିୟନ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବାରିପଦା, ସମୟ 7:25। ଆରମ୍ଭ କରୁଛୁ ଆମର କିଶୋର ଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ କିଶୋର ସ୍ୱର। ଉପସ୍ଥାପନାରେ ବୀଣାପାଣି ସିଂ ଏବଂ ନିବେଦିତା ବାରିକ।

0: ଏଥର ପିଲାଇ ଶୁଣିବା ଭାଇ ସଚିନ୍ଦ୍ର କୁମାର ବିଶ୍ୱାଳଙ୍କ ମୁହଁରୁ ସ୍ୱାଧୀନ ଭାରତ କି ଜୟର କଥା।
1: ସ୍ୱାଧୀନତା ସୁନ୍ଦର ସାବଲୀଳ ସମ୍ମୋହନକାରୀ ଶବ୍ଦଟିଏ, ଯାହା ପ୍ରାଣକୁ ପୁଲକିତ କରେ, ହୃଦୟକୁ ହରସରେ ଭରିଦିଏ, ମନକୁ ମତାଣିଆ କରିଦିଏ। ସୁଲୁସୁଲିଆ ଧୀର ପବନ ଭଳି ଭାବନାର ରାଇଜକୁ ନେଇଯାଏ, ଯେଉଁଠି ବ୍ୟକ୍ତି ପାଲଟିଯାଏ ନିଜେ ନିଜ ରାଜ୍ୟର ରାଜା, ନିଜ ମର୍ଜିର ମାଲିକ। ତା ଉପରେ ନାହିଁ କାହାରି ଅନୁଶାସନର ଅଙ୍କୁଶ, ନାହିଁ ହିସାବର ହସ୍ତକ୍ଷେପ, ନକରାତ୍ମକତାର ନିୟମ, ଯେଉଁଠି ସେ ସ୍ୱଚ୍ଛନ୍ଦରେ ବିଚରଣ କରିପାରୁଥିବ, ନଥିବ ବାଧା ବନ୍ଧନ ପ୍ରତିରୋଧ ପ୍ରତିବାଦ। ସେହି ସ୍ୱାଧୀନତା ପ୍ରାପ୍ତି ହିଁ ସମସ୍ତଙ୍କର କାମ୍ୟ, ସମସ୍ତଙ୍କର ଅଭିପ୍ସା। ପ୍ରକୃତିର ନିୟମ ଅନୁସାରେ ସେ ସ୍ୱାଧୀନତା ସମସ୍ତଙ୍କର ଜନ୍ମଗତ ଅଧିକାର। ସେଥିପାଇଁ ସମସ୍ତେ ସାଦରେ ସ୍ୱାଧୀନତାକୁ ଗର୍ବ ଗୌରବର ପ୍ରତୀକ ରୂପେ ସ୍ୱାଗତ କରନ୍ତି। ପଶୁ ପକ୍ଷୀ ଜୀବଜନ୍ତୁ ସମସ୍ତେ ସ୍ୱାଧୀନ ଭାବରେ ଜୀବନ ଧାରଣ କରିବାକୁ ଚାହାନ୍ତି। ଯଦି କୌଣସି କାରଣରୁ ସେ ସ୍ୱାଧୀନତା ସେ ହରାଇ ବସେ, ତାହେଲେ ସେ ଅତି ଦୁଃଖ କଷ୍ଟରେ କାଳାତିପାତ କରେ। ସେହି ସ୍ୱାଧୀନତା ପାଇବା ପାଇଁ ସେ ପ୍ରାଣପଣେ ଚେଷ୍ଟା କରେ, ଏପରିକି ନିଜ ଜୀବନକୁ ଦେବା ପାଇଁ ମଧ୍ୟ ସେ ପଛାଏ ନାହିଁ। ଅମୂଲ୍ୟ ସେ ସ୍ୱାଧୀନତା, ନାହିଁ ତାର ବିକଳ୍ପ, କେହି ନାହିଁ ତାର ସମକକ୍ଷ। କାହାରି ବିନିମୟରେ କୌଣସି ପରିସ୍ଥିତିରେ ଦେବାକୁ ଚାହିଁବନି କେହି କାହା ସ୍ୱାଧୀନତା। ସେହିପରି ବ୍ୟକ୍ତିକୁ ନେଇ ରାଷ୍ଟ୍ର, ରାଷ୍ଟ୍ରର ଭଲମନ୍ଦ ବ୍ୟକ୍ତି ଉପରେ ହିଁ ନ୍ୟସ୍ତ ହୋଇଥାଏ। ଅତୀତରେ ସେହି ବ୍ୟକ୍ତି ଓ ଦେଶର ସ୍ୱାଧୀନତା ହାସଲ ପାଇଁ ଆମେ ସଂଗ୍ରାମ କରିଛୁ, ଅସ୍ତ୍ର ଧାରଣ କରିଛୁ, ରକ୍ତପାତ ଲହୁଲୁହ ଦାନ କରି ନିଜ ଜୀବନକୁ ଉତ୍ସର୍ଗ କରିଛୁ, ଦେଶ ପାଇଁ ଶହୀଦ ହୋଇଛୁ। ଏମିତି ଦିନେ ସେମିତି ସଙ୍କଟ ଆସିଥିଲା ଆମ ପାଖକୁ, ଆମ ଦେଶକୁ। ସେହି ସଙ୍କଟମୟ ପରିସ୍ଥିତିରେ ଆବିର୍ଭୂତ ହୋଇଥିଲେ ବହୁ ମହାମାନବ। ସେମାନଙ୍କ ଅକ୍ଲାନ୍ତ ଉଦ୍ୟମ ପ୍ରାଣବଳୀ ପାଇଁ ଆମେ ଫେରିପାଇଲୁ ଆମ ଲୁପ୍ତ ଗୌରବ, ହୃଦ ଗୌରବ, ଆମ ସ୍ୱପ୍ନର ସ୍ୱାଧୀନତା। ସେହିମାନଙ୍କୁ ସ୍ମରଣ କରିବା ନିମିତ୍ତ ସେମାନଙ୍କର ସାଧନା ତ୍ୟାଗ ଆଦର୍ଶରେ ଉଦ୍ବୁଦ୍ଧ ହେବା ପାଇଁ ଆମେ ପାଳୁଛୁ ଆମ ସ୍ୱାଧୀନତା ଦିବସ। ସ୍ୱାଧୀନତା ହେଉଛି ସଂଗ୍ରାମର ଇତିହାସ, ପ୍ରାପ୍ତ ସ୍ୱାଧୀନତାର ସୁରକ୍ଷା, ଜାତୀୟ ପତାକାର ଗୌରବ ବୃଦ୍ଧି ପାଇଁ ସଚେତନତା। ପିଲାମାନେ, ଅଗଣିତ ଶହୀଦଙ୍କ ସାଧନାର ଫଳ ଆମ ସ୍ୱାଧୀନତା ଦିବସ। 200 ବର୍ଷର ପରାଧୀନତାର ଅନ୍ଧକାରକୁ ତୋଟାଇ ସ୍ୱାଧୀନତାର ନୂତନ ସୂର୍ଯ୍ୟୋଦୟ ହୋଇଥିଲା 1947 ଅଗଷ୍ଟ 15 ଦିନ। ଏ ଦେଶରୁ ବିଦେଶୀ ଶାସନ ହଟିଲା, ଆମେ ଆମ ସ୍ୱାଧୀନତା ପାଇ ସ୍ୱାଧୀନ ବୋଲାଇଲୁ, ଆମରି ଦେଶର ଶାସନ ଭାର ଆମେ ଆମ ହାତରେ ପାଇଲୁ। ତା ପୂର୍ବରୁ ଆମେ ଆମରି ଦେଶରେ ଅନ୍ୟମାନଙ୍କ ହାତର କଣ୍ଢେଇ ଭଳି ତାଙ୍କର ଇସାରାରେ ବସୁଟ ହଉଥିଲୁ, ତାଙ୍କରି କଥାକୁ ଅକ୍ଷରେ ଅକ୍ଷରେ ମାନୁଥିଲୁ। ଇଂରେଜମାନେ ତାଙ୍କ ଇଚ୍ଛା, ତାଙ୍କ ମନମାନିକୁ ଆମ ଉପରେ ଲଦି ଦେଉଥିଲେ। ଏଥିରେ ଟିକେ ବ୍ୟତିକ୍ରମ ଘଟିଲେ ମିଳୁଥିଲା ଅକଥନୀୟ ଦଣ୍ଡ, ମାଡ଼, ଗାଳି, କାରାଦଣ୍ଡ, ଏପରିକି ଫାଶୀ ଦଣ୍ଡ। ଆମକୁ ସେମାନେ ତାଙ୍କର ଗୋଲାମ ପରି ଖଟାଉଥିଲେ। ଏକଥା ବର୍ଷେ ନୁହେଁ, 2 ବର୍ଷ ନୁହେଁ, ଶହ ଶହ ବର୍ଷ ଧରି ଚାଲିଲା। ଆମ ପ୍ରିୟ ଜନ୍ମଭୂମି, ଆମ ମାତୃଭୂମି ଭାରତ ମା ବନ୍ଦୀ ନିସାଜି ରହିଲା, ଆଉ ଆମେ ଏଇ ଦୁଃଖକୁ ନିଜ ଆଖିରେ ଦେଖି ବରଦାସ୍ତ କରି ରହିଲୁ। କାହିଁକି କାହିଁକି ଏମିତି ହେଲା? ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ସ୍ୱର୍ଣ୍ଣ ପ୍ରସବିନୀ ତଥା ବୀର ପ୍ରସବିନୀ ଭାରତ ମାତାର ଏମିତି ଦୁର୍ଦ୍ଦଶା କାହିଁକି ହେଲା? କାହିଁକି ଲୁଟି ନେଲେ ବିଦେଶୀ ଏ ଦେଶରୁ ଧନ ସମ୍ପତ୍ତି ଐଶ୍ୱର୍ଯ୍ୟ? ଆମରି ସମ୍ପତ୍ତିରେ ସେମାନେ ଭୋଗବିଳାସରେ ସମୟ ବିତାଇଲା ବେଳେ କାହିଁକି ଦୁଃଖ ଦୁର୍ଦ୍ଦଶା ହାହାକାରରେ କାଳାତିପାତ କଲେ ଆମ ଦେଶର ନିରୀହ ନାଗରିକ? ନିଜର ହକ୍ ପାଇଁ ହାତ ପତେଇ ଭିକ୍ଷା ମାଗିବାକୁ ପଡିଲା କାହିଁକି? କାହିଁକି ପରାଧୀନତାର ଗାଢ଼ ଅନ୍ଧକାରରେ ସଢି ହୋଇ ବିତେଇବାକୁ ପଡିଲା ଜୀବନ? ଏସବୁର ଉତ୍ତର ସେଇ ଗୋଟିଏ, ସେ ଉତ୍ତର ହେଲା ଆମ ଖଣ୍ଡ ବିଖଣ୍ଡିତ ଏକତା, ଆଉ ଆମ ଭିତରେ ଥିବା କିଛି ବିଶ୍ୱାସଘାତକ ଆମରି ଲୋକ, ଯେଉଁମାନେ ସେମାନଙ୍କ ହାତରେ ବିକ୍ରି ହୋଇଗଲେ। ଗୃହ ଶତ୍ରୁ ବିଭୀଷଣ ପରି ଆମର ସମସ୍ତ ଗୋପନୀୟତା, ଆମର ସମସ୍ତ ଭେଦ ସେମାନଙ୍କ ସମ୍ମୁଖରେ ପ୍ରକାଶ କରି ଆମକୁ ଦୁର୍ବଳ କରିଦେଲେ, ଆମକୁ ଅଥର୍ବ କରିଦେଲେ। ଯୁଗ ଯୁଗ ଧରି ସରଳତା, ନିରୀହତା, ନିଷ୍ପାପତାକୁ ବିଶ୍ୱାସ କରୁଥିବା ସିଧା ସାଧା ଭାରତୀୟମାନେ ତାଙ୍କର ଚାଟୁକୋଠାରେ ଭୁଲିଗଲେ। ଛଳ ଛନ୍ଦ କୁଟ କପଟ ଧର୍ମ ଅନ୍ୟାୟକୁ ଘୃଣା କରୁଥିବା ଆମ ଭାରତୀୟମାନେ ଶିକାର ହେଲେ ସେଇ ଛଳ ଛନ୍ଦ କପଟ ଷଡ଼ଯନ୍ତ୍ରର, ସେଇ କତିପୟ ସ୍ୱାର୍ଥନ୍ୱେଷୀ ଆତ୍ମକୈନ୍ଦ୍ରିକ ଆତ୍ମସର୍ବସ୍ୱ ଲୋକଙ୍କର କୁକର୍ମ ପାଇଁ ବନ୍ଧା।

0: ପଡ଼ିଗଲା ଆମ ଜୀବନ ଆଉ ଆମ ମାତୃଭୂମି ବିଦେଶୀଙ୍କ ହାତରେ। ହେଲେ ଦୁଃଖର ଦିନ ସବୁଦିନ ରହେ ନାହିଁ। ନିୟତିଙ୍କ ନିୟମ ଅନୁସାରେ ଅନ୍ଧକାର ପରେ ଆଲୁଅ ଆସେ, ଦୁଃଖ ପରେ ଆସେ ସୁଖ, ହଟିଯାଏ ଅମାରାତି। ସେଇମିତି ଦୁଃଖ ଦୁର୍ଦ୍ଦିନରେ ଅବତାର ଭଳି ଆବିର୍ଭୂତ ହୋଇଗଲେ ଏ ଜାତିର ଜନକ ଆମ ପ୍ରିୟ ବାପୁଜୀ ମୋହନଦାସ କରମଚାନ୍ଦ ଗାନ୍ଧୀ, ଆମ ସମସ୍ତଙ୍କର ଗାନ୍ଧୀଜୀ। ତାଙ୍କରି ନେତୃତ୍ୱରେ ଜବାହରଲାଲ ନେହେରୁ, ଲାଲ ବାହାଦୁର ଶାସ୍ତ୍ରୀ, ସୁଭାଷ ଚନ୍ଦ୍ର ବୋଷ, ଲାଲା ଲାଜପତ ରାୟ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଜୟପ୍ରକାଶ ନାରାୟଣ ସମସ୍ତେ ଅଣ୍ଟା ଭିଡ଼ି ଆସିଲେ। ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ଏକତାର ବନ୍ଧନକୁ ମଜବୁତ କଲେ। ହିଂସାକୁ ତ୍ୟାଗ କରି ଅହିଂସା ନୀତିରେ ସଂଗ୍ରାମ ଜାରି ରଖିଲେ ବିଦେଶୀ ଶାସକଙ୍କ ବିରୋଧରେ। ମୁକ୍ତି ସଂଗ୍ରାମର ସେ କାହାଣୀ ଶୁଣିଲେ ଆଜି ସର୍ବାଙ୍ଗରେ ରୋମାଞ୍ଚ ସୃଷ୍ଟି ହୁଏ। ଉଷ୍ମତାରେ ଭରିଯାଏ ଶିରା ପ୍ରଶିରା ଧମନୀ, ରକ୍ତ ତାତି ଟକ୍ ଟକ୍ କରେ। ଇତିହାସର ସେ ପୃଷ୍ଠାକୁ ଉନ୍ମୋଚନ କଲେ ଦେଖାଯାଏ ପୃଷ୍ଠା ପରେ ପୃଷ୍ଠା ଦେହରେ ଲାଗିଛି ରକ୍ତର ଛିଟା। ମାଟି ମାର ମୁକ୍ତି ପାଇଁ, ନିଜର ହକ୍ ପାଇଁ, ନିଜର ସ୍ୱାଧୀନତା ପାଇଁ ଲଢିଛନ୍ତି ଆମ ଭାରତବାସୀ। ଆଉ ଶେଷରେ ହାର ମାନିଛନ୍ତି ଇଂରେଜମାନେ। ନିରୁପାୟ ହୋଇ ଆମ ହାତରେ ଆମ ସ୍ୱାଧୀନତାକୁ ଟେକି ଦେଇ ଫେରି ଯାଇଛନ୍ତି ନିଜ ମୁଲକକୁ। ସାରା ଜଗତ ଦେଖିଛି, ଅନୁଭବ କରିଛି ସେଇ ଅହିଂସାର ବଳକୁ, ଭାରତୀୟ ମୁକ୍ତି ସଂଗ୍ରାମର ସେଇ ଅଭୁଲା କାହାଣୀକୁ, ସେଇ ସ୍ୱାଧୀନତା ପ୍ରାପ୍ତିର ଦିବସକୁ ପ୍ରତିବର୍ଷ ଆମେ ପାଳୁଛେ ଗର୍ବ ଗୌରବର ସହ ସ୍ୱାଧୀନତା ଦିବସ ରୂପେ। ପ୍ରତିବର୍ଷ ଆସୁଛି ସେଇ ଏପ୍ସିତ ଦିନ, ବହୁ ପ୍ରତୀକ୍ଷିତ ପ୍ରୀତିର ଦିବସ, ସ୍ୱପ୍ନ ସମ୍ଭାବନା ସଂକଳ୍ପର ଦିବସ, ଆମ ଅତି ଆଦରର ଅତି ଆପଣାର ଅଗଷ୍ଟ 15 ଆମ ସ୍ୱାଧୀନତା ଦିବସ।
1: ଶୁଣିଲ ତ ପିଲାଏ ସ୍ୱାଧୀନ ଭାରତ କି ଜୟର କଥା?
2: ହଁ ରେ ପିଲାଏ, ଆଜି ଆମେ ସ୍ୱାଧୀନ ଆଉ ଗର୍ବ କରୁଛୁ ଆମ ଦେଶକୁ ନେଇ। ତେବେ ଟିକେ ଭାବିଲ ପିଲାଏ, ଟିକେ ଚିନ୍ତା କଲ, ଆଜି ଆମେ ଗର୍ବିତ କାହା ପାଇଁ?
1: ସେଇ ପୂର୍ବଜଙ୍କ ପାଇଁ, ଯେଉଁମାନେ କି ଆମ ଦେଶକୁ ସ୍ୱାଧୀନ କରିବା ପାଇଁ ବିପ୍ଳବ କରିଥିଲେ, ହସି ହସି ଜୀବନ ଦେଇଥିଲେ, ଆଉ ଆମ ଦେଶ ପାଇଁ ନିଜ ଜୀବନକୁ ବାଜି ମଧ୍ୟ ଲଗେଇବା ପାଇଁ ପଛେଇ ନଥିଲେ। ସେଇମାନଙ୍କର ବୀରତ୍ୱ ଓ ସ୍ୱଦେଶ ପ୍ରୀତିକୁ କୋଟି କୋଟି ପ୍ରଣାମ ରେ ପିଲାଏ, କୋଟି କୋଟି ପ୍ରଣାମ।

0: ତେବେ ପିଲାଏ କଥାରେ ଅଛି, ଆମ ପରିବେଶ ଆମରି ହାତେ।
1: ହଁ ରେ ପିଲାଏ, ତେଣୁ ଆମ ଚାରିପାଖର ପରିବେଶକୁ ଧ୍ୟାନ ଦେବା ସହ ପ୍ରକୃତିକୁ ମଧ୍ୟ ଧ୍ୟାନ ଦେବାକୁ ହେବ, ଅର୍ଥାତ୍ ଯତ୍ନ ନେବାକୁ ହେବ।
0: କାହିଁକି କହିଲ ପିଲାଏ? କାହିଁକି ନା ଆମେ ପ୍ରକୃତି କୋଳରେ ଜନ୍ମ ହୋଇଛୁ, ସେ ଆମକୁ ଜଳ ବାୟୁ ଖାଦ୍ୟଠୁ ନେଇ ବଞ୍ଚିବା ପାଇଁ ସବୁକିଛି ଦଉଛି। ଆମରି ପାଇଁ ଆଜି ଜଳବାୟୁର ପରିବର୍ତ୍ତନ ହେଉଛି, ତାପମାତ୍ରାର ବୃଦ୍ଧି ହେଉଛି, ସୁସ୍ଥ ପରିବେଶର କ୍ଷୟ ହେଉଛି, ଜୀବଜଗତର ଅସନ୍ତୁଳନ ହେଉଛି। ଯେତେବେଳେ ବନ୍ୟା ମରୁଡ଼ି ବାତ୍ୟା ଅନିୟମିତ ବୃଷ୍ଟିପାତ ଇତ୍ୟାଦି ହେଉଛି, ଠିକ୍ ସେତିକି ବେଳେ ଆମର ନିଦ ଭାଙ୍ଗୁଛି। ଆରେ କଣ ପାଇଁ ଏସବୁର ଉତ୍ପତ୍ତି ହେଉଛି ବୋଲି ମନରେ ଚିନ୍ତା ଘାରୁଛି, ଆଉ ଖୋଜି ବୁଲୁଛୁ ସଚେତନତାର ବାଟ। ପୁଣି ସ୍ଲୋଗାନ ଦେଉଛୁ, ଆମ ପରିବେଶ ଆମରି ହାତରେ, ସୁସ୍ଥ ପରିବେଶ ସୁରକ୍ଷିତ ଜୀବନ, ଏମିତି ଅନେକ ସୁନ୍ଦର ସୁନ୍ଦର ସ୍ଲୋଗାନ।
1: ତେବେ ପିଲାଏ, ଖାଲି କଣ ସ୍ଲୋଗାନ ଦେଇଦେଲେ ହେଇଯିବ କି? ସଚେତନ ବୃଦ୍ଧି କଲେ ହେଇଯିବ କି? ନାଇଁ, ଏସବୁ ସହିତ ଜାଗା ଜାଗାରେ ଗଛ ଲଗେଇବାକୁ ହେବ, ତାର ଯତ୍ନ ନେବା ସହ ଜଙ୍ଗଲ ମଧ୍ୟ ସୃଷ୍ଟି କରିବାକୁ ହେବ, ଫଳରେ ପରିବେଶ ସହିତ ପ୍ରକୃତିର ମଧ୍ୟ ସୁରକ୍ଷା ହୋଇପାରିବ।
0: ହଁ ରେ ପିଲାଏ, ଗଛ ଲଗାଇବା ଛଡା ଏହାର ବିକଳ୍ପ ରାସ୍ତା ଆଉ କିଛି ନାହିଁ। ଗଛ ହିଁ ଆମର ବନ୍ଧୁ, ଗଛ ହିଁ ଆମର ମିତ୍ର। ତେବେ ପିଲାଏ, ଆସ ଏହି ପରିପ୍ରେକ୍ଷୀରେ ଗୋଟିଏ ସୁନ୍ଦର ସଙ୍ଗୀତ ରୂପକ ଶୁଣିବା। ଭାଇରେ, ଗଛ ଲଗାଇବା ଆସ।

0: ଆଜି ସ୍କୁଲ କୁ ଯିବୁନି କି?
1: ହଁ,
0: ସ୍କୁଲ କୁ ଯିବି ଦେ। ମୋ ଫୁଲ ଗଛ ମୂଳରୁ ଘାସ ବାଛି ପାଣି ଦେଉଥିଲି ପରା।
1: ତୋର ଖାଲି ବାଡି ବଗିଚା କାମ, କଣ ସେଥିରୁ ପାଉଛୁ କେ ଜାଣି?
0: ଜାଣିଛୁ ନା ବୋଉ, ଆମ ବିଜ୍ଞାନ ସାର କହୁଥିଲେ ଗଛ ଠାରୁ ଉପକାରୀ ବନ୍ଧୁ ଆମର କେହି ନାହିଁ। ଗଛ ବଞ୍ଚିଲେ ଏ ଜୀବ ଜଗତ ବଞ୍ଚି ରହିବ, ଆଉ ଆମେ ବି ବଞ୍ଚିବା। ଆମେ ପ୍ରଶ୍ୱାସରେ ଯେଉଁ ଅମ୍ଳଜାନ ନେଉ ତାକୁ ତ ଗଛ ଯୋଗାଇ ଦିଏ, ଆଉ ନିଶ୍ୱାସରେ ଯେଉଁ ଅଙ୍ଗାରକାମ୍ଳ ଛାଡ଼ୁ ତାକୁ ଗଛ ଗ୍ରହଣ କରି ଆମକୁ ବଞ୍ଚିବାରେ ସାହାଯ୍ୟ କରେ। ତାର ଫୁଲ ଫଳ ଡାଳ ପତ୍ର ସବୁ ତ ଆମର କାମରେ ଲାଗେ। ଗଛରେ ସିନା ହାତ ଗୋଡ଼ ନାହିଁ, ହେଲେ ତାର ଜୀବନ ଅଛି, ସେ ସବୁ ଦେଖିପାରେ ସବୁ ବୁଝିପାରେ।

0: ପହଞ୍ଚି ଗଲେଣି। ତୁ ଏଥର ସ୍କୁଲ ଯିବାକୁ ଶୀଘ୍ର ଶୀଘ୍ର ବାହାରି ପଡ଼। ଆଚ୍ଛା ପିଲାମାନେ, ତୁମେ ସବୁ ତୁମ ବାଡ଼ିରେ ଗଛ ଲଗେଇଛ ନା?
1: ହଁ ମାଉସୀ।
0: କି ଗଛ ଲଗେଇଛ?
2: ଆମେ ସବୁ କେତେ ଜାତିର ଫୁଲ ଫଳ ଗଛ ସବୁ ଲଗେଇଛୁ। ଆମ ସାରେ କହିଛନ୍ତି ପରା, ପ୍ରତିଦିନ ଗୋଟିଏ ଗୋଟିଏ ଗଛ ଲଗାଇବ ଆଉ ତାର ଯତ୍ନ ନେବ। ସମୟକୁ କେବେ ହେଲେ ଅକାରଣରେ ଯିବାକୁ ଦେବନି। ବାଡ଼ି ବଗିଚା କାମ କଲେ ମନ ଖୁସି ରହେ ଆଉ ପରିବେଶ ମଧ୍ୟ

0: ଶୁଣିଲ ତ ପିଲାଏ ସଙ୍ଗୀତ ରୂପକ ଭାଇରେ ଗଛ ଲଗାଇବା ଆସ।
1: ଏଥର ପିଲାଏ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ତେବେ ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ ସବୁ କେମିତି ଲାଗିଲା ମତାମତ ଜଣାଇ ଚିଠି ଦେବ। ଆମକୁ ଚିଠି ଲେଖିବାର ଠିକଣା
0: କିଶୋରସର ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନକୋଡ 75702।
1: ତେବେ ଆଜି ପାଇଁ ଏଇଠି ରହୁଛୁ ପିଲାଏ, ପୁଣି କଥା ହେବା
0: ଆସନ୍ତା ରବିବାର ଠିକ ସକାଳ 7:25 ରେ। ଆମେ ଦୁଇ ଅପା, ମୁଁ ବୀଣାପାଣି ସିଂ
1: ଆଉ ମୁଁ ନିବେଦିତା ବାରିକ।

ସେସଲା କିଶୋର ସ୍ୱର କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲେ ବୀଣାପାଣି ସିଂ ଏବଂ ନିବେଦିତା ବାରିକ। ଆକାଶବାଣୀ ବାରିପଦା ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଶୁଣନ୍ତୁ ଏକ ସୁଗମ ସଙ୍ଗୀତ, କଣ୍ଠ ଦେଇଛନ୍ତି ଇରା ମହାନ୍ତି ଅଲେଖ ବିଶ୍ୱାଳଙ୍କ ରଚନାରୁ।

0: ଗ୍ରୁପ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ, ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା ରହିବ ନାହିଁ ଖୁସିର ସୀମା।
1: ସଦାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର। ହେଲୋ ବରିକତ, ହେଲୋ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ ବାରିପଦାର ଏହି ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ବାରିପଦା ପରିସରକୁ। ବିଳମ୍ବ ନ କରି ଆସନ୍ତୁ କଥା ହେବା ଆଉ ଶ୍ରୋତାଙ୍କ ଅନୁରୋଧର ଗୀତ ଶୁଣିବା। ହ୍ୟାଲୋ
1: ହ୍ୟାଲୋ ବାରିପଦା ସାର୍, ନମସ୍କାର, ମୁଁ ପୁରେନ୍ଦ୍ର ସିଂ କହୁଛି ସାନପୁଚାରରୁ।
0: ଆଜ୍ଞା ପୁରେନ୍ଦ୍ର ଭାଇ, କେମିତି ଅଛନ୍ତି?
1: ସାର୍ ମୁଁ ଭଲ ଅଛି।
0: ଆପଣଙ୍କ ଅଞ୍ଚଳରେ ବର୍ଷା ତ ରୀତିମତ ହେଇଥିବ, ସେମିତି କିଛି ବନ୍ୟାର ପ୍ରଭାବ କିଛି ଦେଖାଯାଉଛି କି? ଯେମିତିକି ଅଛି ଆପଣଙ୍କର ସେପଟେ ବାଲିଡିଆ ବନ୍ଧ, ଅଧିକ ପରିମାଣରେ ଜଳ ସେମିତି କିଛି ହେଇଛି କି? ପାଣି ଅଧିକା ବଢିଛି କି?
1: ଆମର ନଦୀ ନାଳ ପୁରା ଫୁଲ ହେଇଯାଇଥିଲା।
0: ଆଚ୍ଛା, ତାପରେ ଆପଣଙ୍କର ସେ ଯୋଉ ବିଲରେ ରୋଇଛନ୍ତି, ଧାନ ଗଛ ସବୁ ରୋଇଛନ୍ତି, ସେଗୁଡ଼ା କିଛି ଖରାପ ପ୍ରଭାବ ପଡ଼ିନି ତ? ତେବେ ବର୍ଷା ଏବେ ହଉନି? ଆଚ୍ଛା, ତେବେ ବନ୍ୟାର ପ୍ରଭାବ ବି ଯୋଉ ହବ ଭାବୁଥିଲେ ସେମିତି ପ୍ରଭାବ କିଛି ଦେଖାଗଲାନି? ତେବେ ଆପଣମାନେ ବହୁତ ଭଲ ଅଛନ୍ତି, ଆପଣଙ୍କର ଚାଷବାସ ମଧ୍ୟ ଠିକଠାକ୍ ଚାଲିଛି। କୁହନ୍ତୁ ତେବେ ପୁରେନ୍ଦ୍ର ଭାଇ, କଣ ଶୁଣେଇବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ? ଆଚ୍ଛା, ଗୀତଟି କଣ କୁହନ୍ତୁ, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି? ଆଚ୍ଛା, ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ,
1: ନମସ୍କାର।
0: ନମସ୍କାର।

0: ହ୍ୟାଲୋ,
1: ଆଜ୍ଞା ନମସ୍କାର।
0: ନମସ୍କାର।
1: ଆଜ୍ଞା ବରଗଡ଼ରୁ ସ୍ୱର୍ଣ୍ଣପ୍ରଭାକର କହୁଛି।
0: ହଁ, ସ୍ୱର୍ଣ୍ଣପ୍ରଭା ଭଉଣୀ କେମିତି ଅଛନ୍ତି ଆପଣ?
1: ପୁରା ଭଲ ଅଛି। ଆଉ ଆଜି ପୁରା ଥରେ କି ରିଙ୍ଗ କଲା ମାତ୍ରକେ ଆପଣ ରିସିଭ କରିଦେଲେ, ତ ବହୁତ ଖୁସି ଲାଗୁଛି। ଆଜ୍ଞା
0: ସେ ଘର ପାଖାପାଖି ଆଉ ସେ ଯୋଉ ନଦୀ ସେମିତି କିଛି ଅଛି କି?
1: ନାଇଁ ଆଜ୍ଞା, ଆମ ଆଡ଼େ ନଦୀ ନାହିଁ।
0: ଆଚ୍ଛା,
1: ବରଗଡ଼ରେ ଅଛି ଜିରା ନଦୀ, ଆମ ଗାଁରୁ 8-9 କିଲୋମିଟର ବରଗଡ଼। ତ ଆମ ଗାଁରେ ନଦୀ ନାହିଁ, ବଡ଼ କେନାଲ ଅଛି ଆଜ୍ଞା, ମେନ୍ କେନାଲ ଅଛି ପୁରା।
0: ଧରାଯାଉ ନଦୀ ବଢ଼ିଲା, ବନ୍ୟା ଆସିଲା, ଆପଣଙ୍କ ଅଞ୍ଚଳରେ ଭୟର ବାତାବରଣ କିଛି ସେମିତି ସୃଷ୍ଟି ହୁଏ
1: ନାଇଁ
0: କି?
1: ନାଇଁ କିଛି ନାଇଁ, ନାଇଁ ଆଜ୍ଞା କିଛି ଭୟ ନାହିଁ। ନଦୀର କିଛି ସେମିତି ବରଗଡ଼ ଅଛି, କିନ୍ତୁ ସେମିତି ବଢ଼ିଆ ଆସେନି, ବନ୍ୟା ଆସେନି ବରଗଡ଼
0: ଆଚ୍ଛା,
1: ଜିରା ନଦୀରେ। ତ କେବେ ଆମେ ତ ଜାଣିନୁ, କେବେ ବି ସେଟା ବଢି ହୁଏନି। ସବୁ ବର୍ଷା ଋତୁ ତ ସମସ୍ତଙ୍କର ମଙ୍ଗଳକାରୀ, ସିଏ ଯଦି ଭଲ କରିବ ତ ସବୁ ଭଲ ହେବ, ନହେଲେ ଜଳ ବିହୁନେ କଣ
0: ସୃଷ୍ଟି ନାଶ।
1: କହନ୍ତି, ଜଳ ନାଶ ଜଳ ବିହୁନେ ସୃଷ୍ଟି ନାଶ।
0: ଆଜ୍ଞା
1: ତ
0: ଆଜ୍ଞା।
1: ସେମିତି
0: ଆଚ୍ଛା କୁହନ୍ତୁ, ତେବେ କ'ଣ ଶୁଣେଇବା ହେଲୋ ହରିପଦ କାର୍ଯ୍ୟକ୍ରମରୁ?
1: ଆଜ୍ଞା ଆଜି ଶୁଣିବା। ଏବେ ଆମ ନିକଟ ଅତୀତରେ ଆମର ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍ ଜାନକୀ ସେ ଚାଲି ଯାଇଛନ୍ତି, ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୋଟେ ଗୀତ ଶୁଣିବା। ଆଉ ସେଇଟା ଓଡ଼ିଆ ଚଳଚ୍ଚିତ୍ର ବଳିଦାନ, ଆଉ ସେଇଟା ନିଜେ ଏସ୍ ଜାନକୀ ତ ଗାଇଛନ୍ତି। ଆଉ ସେ ଗୀତଟା ଆଜ୍ଞା ହେଲା, ନେଇ ଯାରେ ମେଘ ମୋତେ।
0: ତେବେ ଆପଣ ଏଇ ଯୋଉ ଗୀତଟି ଅନୁରୋଧ କଲେ, କୁହନ୍ତୁ ତେବେ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି ବିଶେଷ କରି?
1: ପ୍ରଥମେ ଆପଣଙ୍କୁ, ତାପରେ ଆମର ଅଛନ୍ତି ବରଗଡ଼ ଆଡ଼ ଶ୍ରୋତା ବହୁତ ଅଛନ୍ତି, ରବୀନ୍ଦ୍ରନାଥ ମେହେର, ଲକ୍ଷ୍ମୀନାରାୟଣ ବାଘ, ମୁରଲୀ ମେହେର, ସୁବଲ କୁମାର ସାହୁ, ଚୈତନ୍ୟ ପଟେଲ, ରାଧାକାନ୍ତ ଭୋଇ, କରମ ସାହାନି ସାହୁ, ତାପରେ ଆମର ଜୟପୁର ପଙ୍କଜ ମିଶ୍ର, ଜଗତସିଂହପୁର ମୁନା ପଣ୍ଡା, ଏମିତି ବହୁତ ଶ୍ରୋତା ଅଛନ୍ତି ଆଜ୍ଞା। ଆଉ ବାରିପଦାର ବିଜେପି ଶ୍ରୋତା ଭାଇ ଭଉଣୀ ଅଛନ୍ତି, ସମସ୍ତଙ୍କୁ ଏ ଗୀତଟା ଡେଡିକେଟ୍ କରିବା ଆଜ୍ଞା।
0: ଠିକ୍ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ,
1: ଧନ୍ୟବାଦ ଆଜ୍ଞା, ନମସ୍କାର।
0: ନମସ୍କାର।

0: ହ୍ୟାଲୋ।
1: ଆଜ୍ଞା ଦୋଳଗୋବିନ୍ଦ ମିଶ୍ର କହୁଛି। ଆଜ୍ଞା
0: ଆଚ୍ଛା ଦୋଳଗୋବିନ୍ଦ ଭାଇ,
1: ଆଜ୍ଞା
0: କେମିତି ଅଛନ୍ତି? ଆପଣଙ୍କ ଅଞ୍ଚଳରେ ବର୍ଷା ଠିକ ଭାବରେ ହଉଛି ନା ନାହିଁ?
1: ବର୍ଷା ତ ହଉଛି ଆଜ୍ଞା ଟିକେ, କିନ୍ତୁ ଆଜି ଆମେ ଟିକେ ଆଜି କ୍ଷେତ କାମ କରିଲୁ ଆଜ୍ଞା।
0: ଆଚ୍ଛା,
1: ଆମ ଲୋକ ହେଇକି ଟିକେ କ୍ଷେତ କାମ ନାଇଁ କଲେ କେମିତି ହବ କହୁଛି।
0: ହଁ, ଆପଣ ହଳ ତ କରନ୍ତିନି?
1: ଟ୍ରାକ୍ଟର ମାନେ କରିଲୁ, ଆଜି ଆଜି ଫଲାକୁ ଘିଚା ହେଲା, କାଲି ଫଲା ଲଗା ହବ ଆଉ। କିନ୍ତୁ ଲେବର ସମସ୍ୟା ବହୁତ ଆଜ୍ଞା, କିନ୍ତୁ ବହୁତ ବହୁତ ଧନ୍ୟବାଦ ଦିଆଯିବା ମୋର ସ୍ତ୍ରୀକୁ, ଯିଏକି ଗୋଟେ MBK କାମ କରୁଥିଲେ, ତାଙ୍କ ସବୁ ସିଆର୍ପି ମାନଙ୍କୁ କହି କୁହା କରି ଚାଷବାସ ଟିକେ ହଉଛି ଆଜ୍ଞା।
0: ବହୁତ ବଢିଆ କଥା। କୁହନ୍ତୁ ତେବେ ଦଳଗୋବିନ୍ଦ ଭାଇ, କଣ ଶୁଣେଇବେ?
1: ମୋର କଣ କଣ ଭଗବାନ ଫିଲ୍ମ ନାଁ ଅଛି ଆଉ ଗୀତ ଅଛି, ଦୁନିଆ ବନାନା ଆର ବନାକେ ଚଲାନା।
0: ହଁ, କଣ କଣ ମେ ଭଗବାନ, ଠିକ ଅଛି, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଆଜ୍ଞା ଉତ୍ସର୍ଗ କରିବା ଆମର ମାନେ ମୋର ମିସେସ ଦୀପାଞ୍ଜଳି ମିଶ୍ର, ତାପରେ ମୋର ଦାଦା ବିହାରୀଲାଲ ଭୋଇ, ମୋର ମାମୁ ସୁବଲ କୁମାର ସାହୁ ପହଣ୍ଡି ବିଜେପୁର, ତାପରେ ମୋର ଭାଇ ରାଧାକାନ୍ତ ଭୋଇ, ଯେତିକି ବି ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଡେଡିକେଟ୍ କରିଦେବେ। ଭଗବାନ ସମସ୍ତଙ୍କ ଚଲା ପଠାଇ।

0: ହ୍ୟାଲୋ, ଆକାଶବାଣୀ ବାରିପଦାରୁ କହୁଛି।
1: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ,
1: ମୁଁ ରେଡିଓ ପାର୍ଟନର ଚିତ୍ର ସଂସବର କହୁଛି ଆଜ୍ଞା, କଳାହାଣ୍ଡି ଜିଲ୍ଲା ଭବାନୀ ପାଟନା ଜଗନ୍ନାଥପୁରରୁ।
0: ଆଚ୍ଛା ଚିତ୍ରସେନ ଭାଇ,
1: ଆଜ୍ଞା
0: ରେଡିଓ ପାର୍ଟନର, ଆପଣ ଆକାଶବାଣୀ ବାରିପଦା ଶୁଣନ୍ତି ନା ନାହିଁ?
1: ହଁ ଆଜ୍ଞା, ରେଡିଓ ଶୁଣିକରି ଆଜ୍ଞା ପୁରା ମୁଁ ରେଡିଓର ପାର୍ଟନର ହେଇଯାଇଛି ଆଜ୍ଞା, ଆଉ ସେଥିଲାଗି ଆଜ୍ଞା।
0: ବହୁତ ବଢିଆ କଥା, କୁହନ୍ତୁ ତେବେ ଚିତ୍ରସେନ ଭାଇ, କଣ ଶୁଣେବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ପେହଲା ପେହଲା ପିଆର ର ଶୁଣେଇ ଦେବେ ଆଜ୍ଞା, ଠାଣ୍ଡି ହବା ଶୁନ କାଲି ଘଟା ଶୁନ।
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ପ୍ରଥମେ ତ ଆପଣଙ୍କୁ ଆଜ୍ଞା, ତାପରେ ଆମର ମନୋଜ ପଟେଲ, କ୍ଷମା ସାଗର ସାହୁ, ସେମାନଞ୍ଚଳ ସବର, ପଙ୍କଜ ମିଶ୍ର, ମୁନା ପଣ୍ଡା, ଆଉ କରମ ସାନି ସାହୁ, ନାଗୁ ପାତ୍ର, ସବଲ କୁମାର ସାହୁ, ଜୟ ସୀତାରାମ।
0: ଆଚ୍ଛା ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
1: ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ।

0: ହ୍ୟାଲୋ,
1: ହ୍ୟାଲୋ
0: ଆକାଶବାଣୀ ବାରିପଦାରୁ କହୁଛି।
1: ଆଜ୍ଞା ନମସ୍କାର,
0: ନମସ୍କାର।
1: ମୁଁ କହୁଛି ଜଣେ ଜାତୀୟ ଓ ଆନ୍ତର୍ଜାତୀୟ ରେଡିଓ ସଂସ୍ଥା ତଥା ଭାରତରେ ପରିଚିତ ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର, ବୁଗୁଡ଼ା ଜିଲ୍ଲା ଗଞ୍ଜାମ।
0: ବହୁତ ବଢିଆ କଥା। ନାରାୟଣ ଭାଇ କେମିତି ଅଛନ୍ତି? ଆପଣଙ୍କର କଣ ସବୁ ଚାଲିଛି? ଏବେ କଣ କରୁଛନ୍ତି?
1: ମୁଁ ତ ଆଇସକ୍ରିମ ବିକ୍ରି କରେ ଖରାଦିନେ, ଏବେ ଟିକେ ବର୍ଷା ତ ହଉଛି ତେଣୁ ମୁଁ ବେପାର ଟିକେ ବନ୍ଦ କରିଦେଇଛି।
0: ଆଚ୍ଛା।
1: ଆଉ ବର୍ତ୍ତମାନ ତ ମୁଁ କହିବାକୁ ଗଲେ ମୁଁ ଏକଲା ଲୋକ ପରିବାରରେ, କହିବାକୁ ଗଲେ ମୋର ସ୍ତ୍ରୀ ନାହାନ୍ତି, ଡେଥ ହେଇଯାଇଛନ୍ତି। ଆଉ ଦୁଇ ପୁଅ ସେଇ ଅଛନ୍ତି 70 ବର୍ଷରୁ, ଆମର ଫ୍ୟାମିଲି ହେଲା ସିକ୍ରେଟ ସେଲ୍ ସାର୍ ନାମିଆ, ଆଉ ସ୍ତ୍ରୀ ମତେ ମରିଗଲେ ବେଟା ଥିଲା ତିମିଆରେ, କିନ୍ତୁ ସବୁବେଳେ ମୁଁ ରେଡ଼ିଓ ଶୁଣେ, ଆଉ ସଙ୍ଗୀତ ମୋ ପାଇଁ ଗୋଟେ ପେନ୍ କିଲର ସାର୍।
0: ନିଶ୍ଚିତ ଭାବରେ ସେ ଯେଉଁ ଦୁଃଖକୁ ଆପଣ ଉପଶମ କରିବା ପାଇଁ, ଭୁଲିଯିବା ପାଇଁ ଆପଣ ସବୁବେଳେ ଆକାଶବାଣୀକୁ ଶୁଣନ୍ତି?
1: ଆଜ୍ଞା ଆଜ୍ଞା, ମୁଁ ପାଖାପାଖି 200 କେନ୍ଦ୍ର ଶୁଣେ, ଦେଶ ବିଦେଶର,
0: ଆଚ୍ଛା,
1: ଭାରତର ଅନେକ ଗୁଡ଼ିଏ କେନ୍ଦ୍ରରେ ମୋର ନାଁ ମଧ୍ୟ ଅଛି, ଟପ୍ ଫାନ୍ ରେଡିଓ ଲିସନର, ଏବଂ ବହୁତ ଆକାଶବାଣୀ ମଧ୍ୟ ମୁଁ ସାର୍ଟିଫିକେଟ୍ ପୁରସ୍କାର ପାଇଲିଣି, ରେଗୁଲାର ଲିସନର, ରାଇଜିଂ ଲିସନର, ଶ୍ରୋତା ଜଙ୍କସନ ଆୱାର୍ଡ, ଲିସନର ଅଫ୍ ଦ ଇୟର୍, ଆଉ ଏ ବର୍ଷ ମଧ୍ୟ ପାଇଛି ମୁଁ ଓଡ଼ିଶାରେ ଆମର ରେଡିଓ ଲଭର ଆୱାର୍ଡ, ଏମିତି ସବୁ ବିଭିନ୍ନ ଅନୁଷ୍ଠାନ ମୋତେ ଦେଇଛନ୍ତି।
0: ଯେତେବେଳେ ଆପଣ ଆଇସକ୍ରିମ ନେଇକି ଯାଆନ୍ତି ସେତେବେଳେ ତ ଆପଣ ରେଡିଓ ଶୁଣି ପାରୁନଥିବେ?
1: ହଁ ନାଇଁ, ମୁଁ ଛୋଟ ପକେଟ୍ ରେଡିଓ ମୋର ବ୍ୟାଗ୍ରେ ଥାଏ, ଏବଂ ମୁଁ ମୋବାଇଲ ଆପ୍ ମାଧ୍ୟମରେ ସବୁ କାର୍ଯ୍ୟକ୍ରମ ଶୁଣିଥାଏ।
0: ବହୁତ ବଢିଆ କଥା। ତେବେ କୁହନ୍ତୁ କଣ ଶୁଣେବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ମତେ ଶୁଣେବା ଫିଲ୍ମ ହେଲା ବେୱଫା ସନମ, ଯୁଦ୍ଧ ହେଲା। ଆଚ୍ଛା।

0: ଉପେନ୍ଦ୍ର ସୁନା, ହରେଶ ପରୁଆ, ଶିବରାମ ମେହେର, ସୁବଳ ସାହୁ, ସୁବଳ ଭୋଇ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଆମର କଟକ ଆକାଶବାଣୀ, ଆମର କଟକର ଶ୍ରୋତା ପରିଷଦର ଅଛନ୍ତି ଆମର ସମୀର ଭାଇ, ସମସ୍ତଙ୍କୁ।
1: ଆଚ୍ଛା ଆଚ୍ଛା, ନାରାୟଣ ଭାଇ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
0: ରହୁଛି, ନମସ୍କାର।
1: ନମସ୍କାର।

0: ହ୍ୟାଲୋ, ଆକାଶବାଣୀ ବାରିପଦାରୁ କହୁଛି।
1: ସାର୍ ନମସ୍କାର।
0: ନମସ୍କାର
1: ସାର୍, ମୁଁ ପଙ୍କଜ ମିଶ୍ର ଜୟପୁରରୁ କହୁଥିଲି।
0: ଆଚ୍ଛା ଆଚ୍ଛା, ପଙ୍କଜ ଭାଇ କେମିତି ଅଛନ୍ତି ଆପଣ?
1: ମୁଁ ଭଲ ଅଛି, ବର୍ତ୍ତମାନ ତ ମୁଁ ଅଫିସରେ ଅଛି। ଘଣ୍ଟେ ଅଧରେ ମୁଁ ଯାଇଥିଲି ଘରକୁ ଲଞ୍ଚ ପାଇଁ, ଆସିଲି 3ଟା ବେଳେ, ଏବେ ଅଫିସରେ ଅଛି।
0: ଆପଣଙ୍କର ଜୟପୁର ଅଞ୍ଚଳରେ ବର୍ତ୍ତମାନ ପରିବେଶ କେମିତି, ପାଣିପାଗ କେମିତି, ବର୍ଷା ଠିକ ଭାବରେ ହେଉଛି ନା ନାହିଁ, ଆଉ ଚାଷୀ ଭାଇମାନେ କଣ ସବୁ କରୁଛନ୍ତି କୁହନ୍ତୁ।
1: ଦେଖନ୍ତୁ, ମୋର ବି ଜମି ସମୟ ଅଛି ସବୁ, ମୋର ବି ଚାଷ ଚାଲିଛି ବର୍ତ୍ତମାନ, ଟିକେ ଉରୁଆ ବାକି ଅଛି। ବର୍ଷା ବହୁତ ହେଇଛି ଆମ ଏପଟେ, ଏବେ ବି ବର୍ଷା ରନିଂ ଅଛି, ଆଉ ପାଗ ବଢିଆ ଅଛି, ବର୍ଷା ପାଗ ଅଛି, ସବୁଆଡେ ସବୁ ସୀମାରେ ଭରି ଯାଇଛି। ଆପଣ ଦେଖିବେ, ଆପଣ ଯଦି କୋରାପୁଟ ଆଡୁ ଜୟପୁର ଆସୁଛନ୍ତି କି ଆମର ବୈପାରିଗୁଡ଼ା ଆଡୁ ଆସୁଛନ୍ତି କି ପରିକ୍ରମା, ଚାରିଆଡେ ସବୁ ସୀମା ଭରି ହେଇଛି ସାର୍।
0: ଆଚ୍ଛା,
1: ହଁ, ସବୁ ସୀମାରେ ସବୁ ଭରି ହେଇଯାଇଛି, ଯେତିକି ସବୁ ଗଛ ପତ୍ର, ନୂଆ ଗଛ ବି ଲଗା ହେଇଛି ଆମର ଏଠି, ମାନେ ଯୋଉଟା ସବୁ ଖାଲି ଥିଲା ସାଇଡ୍ରେ, ଆମର କୋରାପୁଟ ଗଲାବେଳେ ବାଟରେ ଯାହା ସବୁ ଫିଲ୍ଡ ସବୁ ସାଇଡ୍ ଥିଲା, ସେଇଟା ବି ଖାଲି ଥିଲା, ସେ ସବୁ ଫିଲ୍ଅପ୍ କରାହେଇଛି, ବନୀକରଣ ହେଇଛି। ତାପରେ ଏପଟେ ବରିଗମା ଆଡ଼ରୁ ଯଦି ଆମର ଆସୁଛନ୍ତି ନବରଙ୍ଗପୁର ଆଡ଼ରୁ, ଏପଟେ ବି ଦେଖିବେ ବାଟରେ ଯେତିକି ସବୁ ଖାଲି ଜମି ଥିଲା, ଗଭର୍ଣ୍ଣମେଣ୍ଟ ପ୍ଲଟ୍ କି ଜଙ୍ଗଲ ଜମି ଥିଲା, ସେଗୁଡା ସବୁ ସବୁ ଭର୍ତ୍ତି ହେଇଯାଇଛି। ତାପରେ ଏପଟେ ଆପଣ ଯଦି ବୈପାରିଗୁଡ଼ା ମାଲକାନଗିରି ଏପଟୁ ବି ଆସୁଛନ୍ତି, ସେପଟେ ବି ସବୁ ଜିମା ଦେଖିବେ।
0: ଆଚ୍ଛା, ବର୍ଷା ଯେମିତି ହବା କଥା ସେଭଳିଆ ହଉଛି ଠିକ ଭାବରେ, ନଚେତ କେମିତି
1: ଆମର ହଉଛି।
0: ଆଚ୍ଛା, ତେବେ ପଙ୍କଜ ଭାଇ କୁହନ୍ତୁ କଣ ଶୁଣିବା ହେଲୋ ବାରିପଦ କାର୍ଯ୍ୟକ୍ରମରୁ?
1: ଆଜି ଦେଇ ଦିଅନ୍ତୁ ଆସିଛି ସିନେମାର, ଧୀରେ ଧୀରେ ସେ ମେରେ ଜିନ୍ଦଗି ମେ ଆନା, ଧୀରେ ଧୀରେ ସେ ଦିଲକୋ ଚୁରାନା, ଅନୁରାଧା ପୁଡ଼ୱାଲ ଆଉ କୁମାର ଖାନ ଗାଇଛନ୍ତି, ଆଉ ଡେଡିକେଟ୍ କରୁଛି ମୁଁ ଆପଣଙ୍କୁ, ଫାର୍ଷ୍ଟ ମୁଁ ଡେଡିକେଟ୍ କରୁଛି, ଆଉ ସବୁ ଆପଣଙ୍କର ଯେତିକି ସବୁ ଷ୍ଟାଫ୍ ଅଛନ୍ତି ବାରିପଦା ସେଣ୍ଟର୍ ସମସ୍ତଙ୍କୁ ଡେଡିକେଟ୍ କରୁଛି। ତାପରେ ଆମର ଶ୍ରୋତା ମାନେ ହେଲେ ଚିତ୍ରସେନ ସବର, ନାଗୁ ପାତ୍ର, ମୁନା ପୂର୍ଣ୍ଣା, ସ୍ୱର୍ଣ୍ଣ ପ୍ରଭା, କ୍ଷମା ସାଗର, ଆଉ ବାକି ସବୁ ଯେତିକି ଶୁଣୁଛନ୍ତି ସମସ୍ତଙ୍କୁ।
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଧନ୍ୟବାଦ ସାର୍, ରହିଲି, ନମସ୍କାର।
0: ନମସ୍କାର।

0: ଏଇଠି ଶେଷ କରୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଥିଲେ ଆମକୁ ପ୍ରତ୍ୟେକ ବୁଧବାର ଅପରାହ୍ନ 4-5 ମଧ୍ୟରେ ଫୋନ୍ କରନ୍ତୁ। ଆମ ଟେଲିଫୋନ୍ ନମ୍ବର ହେଉଛି 0679225415। ଆପଣମାନଙ୍କ ଅପେକ୍ଷାରେ ରହୁଛି ଶ୍ରୋତାବନ୍ଧୁ, ନମସ୍କାର।
1: ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର, ହେଲୋ ବାରିପଦା, ହେଲୋ।

ଶେଷ ହେଲା ହେଲୋ ବାରିପଦା। ଉପସ୍ଥାପନାରେ ଥିଲେ ଅଶୋକ କୁମାର ଦତ୍ତ। ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

0: नमस्कार, आकाशवाणी समाचार के
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେକରି ଶୁଣାଇଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ମଧ୍ୟାହ୍ନ 12:00। ପ୍ରଚାର କରୁଛୁ ଝୁମର ଗୀତର କାର୍ଯ୍ୟକ୍ରମ। ପରିବେଷଣ କରିଛନ୍ତି ଶିଳ୍ପୀ କଳ୍ପନା ମହାନ୍ତି ଏବଂ ତାଙ୍କର ସାଥୀ କଳାକାରମାନେ। ତେବେ ଆସନ୍ତୁ ଶୁଣିବା ଝୁମର।

ଶିଳ୍ପୀ କଳ୍ପନା ମହାନ୍ତ ଏବଂ ସାଥୀଙ୍କ ପରିବେଷିତ ପରେ ପରେ ଶୁଣିଲେ ଝୁମର ଝୁମର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ବାରିପଦା, ଦିନ 12:30। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀମହଲ। ଆଜିର ନାରୀମହଲରେ ଆପଣମାନଙ୍କ ପାଇଁ ପ୍ରଚାର କରୁଛୁ ନାଟକ ଅପରିଚିତା, ରଚନା ବିନୀତା ଜେନା, ପ୍ରଯୋଜନା ରମାପଦ ନନ୍ଦ।

0: ଆଗେ ଗୋଟେ ଫାଷ୍ଟ କ୍ଲାସ୍ ଟିକେଟ୍ ଦେବେ।
1: ଏଠି ଫାଷ୍ଟ କ୍ଲାସ୍ ନାହିଁ, ସେକେଣ୍ଡ କ୍ଲାସ୍ ନେଇପାରନ୍ତି। କୋଉଠିକି ଯିବେ?
0: କଲିକତା। ଟିକେ ଶୀଘ୍ର ଦିଅନ୍ତୁ, ଏଇ ନିଅନ୍ତୁ 100 ଟଙ୍କା,
1: ଏଇ ନିଅନ୍ତୁ ଟିକେଟ୍, ଅବଶିଷ୍ଟ ପଇସା ନିଅନ୍ତୁ। ଆରେ ଆରେ, ଝିଅଟା ଚାଲିଗଲା ନା କ'ଣ? ଆପଣ ଅବଶିଷ୍ଟ ପଇସା ନ ନେଇ ଚାଲି ଆସିଲେ ମ୍ୟାଡାମ। ଆରେ କଣ ହେଲା, କାନ୍ଦୁଛନ୍ତି ଯେ?
0: ନା କିଛି ନୁହେଁ। ଆପଣ?
1: ମୁଁ ଶେଖର, ଏଇ ଛୋଟ ଷ୍ଟେସନଟିର ଷ୍ଟେସନ ମାଷ୍ଟର, ବୁକିଂ କ୍ଲର୍କ, ସବୁକିଛି। ଆପଣ ବ୍ୟସ୍ତ ହୁଅନ୍ତୁନି, ଏଇ ଟିକେଟ୍ ଆଗ ଟ୍ରେନ୍ ପାଇଁ ମୋତେ ଚଳିବ।
0: ଆଗ ଟ୍ରେନ୍ କେତେବେଳେ ଆସିବ?
1: ସକାଳ 6ଟାରେ।
0: ଓ ମାଇ ଗଡ୍, ସକାଳ 6ଟା?
1: କଣ କରୁଛନ୍ତି, କିଛି ଅସୁବିଧା ଅଛି ବୋଧେ?
0: ନା ନା, ଅସୁବିଧା ମୋ ପାଇଁ ନୁହେଁ ଯେ।
1: ତାହେଲେ ଆପଣ ଫେରି ଯାଆନ୍ତୁ, କାଲି ଭୋର ଆସିବେ।
0: ନା ନା ନା, ତାହା ସମ୍ଭବ ନୁହେଁ। ତେବେ ଆପଣଙ୍କ ରୁମ୍ରେ ଟିକେ ବସିବାର ଅନୁମତି ଦେବେ?
1: ସିଓର, ଆସନ୍ତୁ। ଏଇଠି ଏଇ ଚେୟାରରେ ବସନ୍ତୁ।
0: ଥ୍ୟାଙ୍କ ୟୁ, ଟିକେ ରୁହନ୍ତୁ, ମୁଁ କବାଟଟାକୁ।
1: ଆରେ ଆରେ, ଆପଣ କ'ଣ କରୁଛନ୍ତି, ଭିତର ପଟୁ କବାଟ ବନ୍ଦ କରିଦେଲେ କାହିଁକି?
0: ବୁଝିଲେ ମିଷ୍ଟର, ମୁଁ ବନ୍ଦ କୋଠରୀକୁ ବେଶୀ ନିରାପଦ ମନେ କରେ। କିଛି ସମୟ ପୂର୍ବରୁ ମୁଁ ଆପଣଙ୍କୁ କହୁଥିଲି ନା, ମୁଁ ମୋ ପାଇଁ ବେଶୀ ଚିନ୍ତିତ ନୁହେଁ, ଖାଲି ଆଟାଚିଟା ପାଇଁ।
1: ଏତେ ସବୁ ସୁନା ଗହଣା, ମୁଁ ଜାଣିବାକୁ ଚାହେଁ ଆପଣ ମୋ ଠାରୁ କ'ଣ ଚାହାନ୍ତି।
0: କିଛି ବ୍ୟସ୍ତ ହେବାର ନାହିଁ, ମୁଁ ଚାହେଁ ଆପଣ ଏ ଗହଣାକୁ ଆପଣଙ୍କ କ୍ୟାସ୍ ବକ୍ସ ଭିତରେ ରଖିଦିଅନ୍ତୁ, ଆଉ ତାହେଲେ ଏଇ ପ୍ଲାଟଫର୍ମ ଭିତରେ ମୁଁ ଅନ୍ତତଃ ନିଶ୍ଚିନ୍ତରେ ଶୋଇପାରିବି।
1: କିନ୍ତୁ
0: ବିଶ୍ୱାସ କରନ୍ତୁ, ଏସବୁ ମୋ ନିଜ ଜିନିଷ, କୌଣସି ଚୋରି ଜିନିଷ ନୁହେଁ। ମୁଁ ନା ସୋନାଲି ଚୌଧୁରୀ, ବାପାଙ୍କ ମୃତ୍ୟୁ ପରେ ମୋତେ ହତ୍ୟା କରିବା ପାଇଁ ମୋ ଦାଦାଙ୍କ ପୁଅମାନେ ଚେଷ୍ଟା କରୁଛନ୍ତି, ସେଇଥିପାଇଁ ମୁଁ ଏସବୁ ଅଳଙ୍କାର ନେଇ ଘରୁ ପଳେଇ ଆସି ମାମୁଙ୍କ ପାଖକୁ କଲିକତା ଯାଉଛି।
1: କିନ୍ତୁ ଆପଣ ମୋ ପରି ଜଣେ ଅପରିଚିତ ଲୋକ ଉପରେ ଏତେଟା ବିଶ୍ୱାସ ରଖୁଛନ୍ତି କିପରି?
0: ମୁଁ ଜାଣେ ଆପଣ ଜଣେ ସଚ୍ଚୋଟ ଲୋକ, ତା ହେଇନଥିଲେ ଆପଣ ବଳକା ପଇସା ନେଇ କଦାପି ମୋତେ ଫେରିବାକୁ ଯାଇନଥାନ୍ତେ। ପୁଣି ସରକାର ମଧ୍ୟ ଆପଣଙ୍କ ଉପରେ ବିଶ୍ୱାସ ରଖି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷାର ଦାୟିତ୍ୱ ଅର୍ପଣ କରିଛନ୍ତି।
1: ହଉ ହେଲା, ମୁଁ ଏସବୁ ଏଇଠି ରଖିଦଉଛି।
0: ଗୋଟାଏ ବଡ଼ ଚିନ୍ତାର ମୁକ୍ତି ମିଳିଲା। ଆଚ୍ଛା,
1: ପୁଣି କଣ ହେଲା?
0: ଦୟାକରି ପାଣି ଗ୍ଲାସ୍ ଦେଇପାରିବେ?
1: ଦଉଛି, ଏଇ ନିଅନ୍ତୁ। ଆପଣଙ୍କୁ ଗୋଟେ ଅନୁରୋଧ କରିବି,
0: କୁହନ୍ତୁ।
1: କିଛି ବାଟ ଗଲା ପରେ ମୋ କ୍ୱାର୍ଟର ପଡିବ, ଆପଣ ବରଂ ରାତିଟା ସେଇଠି ଶୋଇପଡିବେ।
0: ଆପଣଙ୍କ ଘରେ ଆଉ କିଏ ସବୁ ଅଛନ୍ତି?
1: ମୋ ସ୍ତ୍ରୀ ରଶ୍ମି, କିନ୍ତୁ
0: କିନ୍ତୁ
1: ଏଇ କିଛି ଦିନ ହବ ସେ ତା ବାପ ଘରକୁ ଯାଇଛି। ଆପଣ କିଛି ଚିନ୍ତା କରନ୍ତୁନି, ମୁଁ ଆପଣଙ୍କୁ ମୋ କ୍ୱାର୍ଟରରେ ଛାଡ଼ିଦେଇ ଡ୍ୟୁଟି କରିବା ପାଇଁ ପୁଣି ଷ୍ଟେସନକୁ ଚାଲି ଆସିବି।
0: ବେଶ, ଚାଲନ୍ତୁ। ସତରେ ମୁଁ ଆପଣଙ୍କର ଏ ଉପକାର କିପରି ଯେ?
1: ନା ନା ନା, କି ଉପକାର ଇଏ, ବରଂ ଏଇଟା ଗୋଟେ କର୍ତ୍ତବ୍ୟ। ଆସନ୍ତୁ ଆସନ୍ତୁ, ଏଇଟା ମୋର ଛୋଟିଆ କ୍ୱାର୍ଟର, ଏଇଠି ଆମର ଡ୍ରଇଂ ରୁମ୍, ବେଡ୍ରୁମ୍ ବି, ଆଉ ସେପଟେ ସେ ଘରଟି କିଚେନ୍, ଆଉ ତା ପଛପଟେ ବାଥରୁମ୍ ଓ ଟଏଲେଟ୍।
0: ବାଃ, ଖୁବ୍ ସୁନ୍ଦର ହେଇଛି ଏଇ ରୁମ୍ଟି, କାନ୍ଥରେ ସୁନ୍ଦର ସୁନ୍ଦର ପେଣ୍ଟିଂ।
1: ବସନ୍ତୁ, ମୁଁ ଟିକେ ଚା କରି ଆଣୁଛି।
0: ସତରେ ଘରର ସାଜସଜା ମୋର ଭାରି ପସନ୍ଦ, ଟେବୁଲ ଉପରେ ଫୁଲଦାନୀ, ଟେପ୍ ରେକର୍ଡର, ଆଉ କିଛି ସୁନ୍ଦର ଓଡ଼ିଆ ଉପନ୍ୟାସ।

0: ଗୁଡ଼ିଏ ଦେଖିବା କି ଉପନ୍ୟାସ। ବା ଷ୍ଟେସନ ମାଷ୍ଟର ଜଣକ ତେବେ ସାହିତ୍ୟ ପ୍ରେମୀ। ଆରେ ଇଏ କଣ, ଏଠି କଣ ଲେଖା ହେଇଛି? ଘର ଇଟା ପଥରରେ ତିଆରି ହୁଏ ନା, ଦୁଇଟି ହୃଦୟର ଭଲ ପାଇବାର ଅନ୍ୟ ନାମ ଘର। ସତରେ ଆପଣଙ୍କ ରୁଚି ଆଉ ପେଶା ମଧ୍ୟରେ ଅନେକ ତଫାତ ଅଛି ଦେଖୁଛି। ଏ ଚିତ୍ର, ଏ ଉପନ୍ୟାସ, ଏ କୋଟେସନ।
1: ନା ନା, ଏସବୁ ମୋ ସ୍ତ୍ରୀ ରଶ୍ମିର ପସନ୍ଦ। ସେ କେବଳ ଚିତ୍ର ଆଙ୍କେନି, ଗୀତ ମଧ୍ୟ ବୋଲେ।
0: ରିଏଲି?
1: ହଁ, ଏଇ ଯୋଉ କ୍ୟାସେଟ୍ ଦେଖୁଛନ୍ତି, ସେଥିରେ ତା କଣ୍ଠର ଗୀତ ମଧ୍ୟ ରହିଛି।
0: ବାଃ, ସତରେ ଏ ଛୋଟ ଦୁନିଆ ଭିତରେ ଆପଣ ଦୁଇଟି ସୁଖୀ ପକ୍ଷୀ ଦମ୍ପତି। ଆଚ୍ଛା, ଆପଣ କାହିଁ ତାଙ୍କ ସହିତ ଗଲେନି?
1: ମତେ ଛୁଟି ମିଳିଲାନି, ଯାଇପାରିଲିନି। ଆପଣ ଖାଇନେଲେ, ମୁଁ ଡ୍ୟୁଟିକୁ ଚାଲିଲି। କାଲି ଆପଣଙ୍କୁ ଭୋର 5:30 ମିନିଟ୍ରେ ଫୋନ୍ କରିବି। ଆସୁଛି, ବାଏ
0: ବାଏ।

ବନ୍ଧୁଗଣ, ଆମ କଲେଜ ଫଙ୍କସନରେ ମଧୁର ସନ୍ଧ୍ୟାରେ ଆପଣମାନଙ୍କ ପାଇଁ ଶେଷ କାର୍ଯ୍ୟକ୍ରମଟି ଭେଟି ଦେଉଛନ୍ତି ମିସ୍ ରଶ୍ମି ପଟ୍ଟନାୟକ।

0: ଠିକ କରିଛି। ତୁମେ ଯଦି ମୋ କଥାରେ ଏକମତ ହବ।
1: ଚାକିରି କୋଉଠି? ସେ ଚାକିରି କି ଚାକିରି?
0: ମୋ ଡାଡିଙ୍କ ଫ୍ୟାକ୍ଟ୍ରିରେ କ୍ଲର୍କ କାମ, ମାସକ ଦରମା 1200 ଟଙ୍କା। ରାଜି?
1: ତମ ଡାଡିଙ୍କ ଫ୍ୟାକ୍ଟ୍ରିରେ? ସିଏ କଣ ମୋତେ?
0: ଓହୋ, ତମେ ସେ ବିଷୟରେ ଆଦୌ ଚିନ୍ତା କରନି, ମୋ ଉପରେ ଛାଡ଼ିଦିଅ। କାଲି ଆମ ଘରକୁ ଆସ, ମୁଁ ତାହେଲେ ଆସୁଛି। ବାଏ।

0: May I come in?
1: Come in, please. Are Rashmi?
0: Dr. Kitla Sikhar?
1: Bas, sir.
0: Kaun? Bhari Gambhir?
1: Na, se kichhi nuhe.
0: Kichhi to nischay heichi.
1: Sabu kichhi jani bhi. Tumhe ajanar abhinay korucho kahin, Rashmi?
0: Jane. Ei samanya katha nei. Tumhe chakrita chhadi debar kon karan thila tike shune?
1: Tumi kono bhabuthilo? Samanya kete tonka au abhijatya lobhare mo bhalo paibaku mu sampurna jalanjali deithanti. ଆଉ ତମର କୋଟିପତି ବାପା ମୋ ଛାତି ଉପରେ ପାଦ ରଖି କହିଥାନ୍ତେ ମୁଁ ଗୋଟେ କ୍ରୀତଦାସ ତମ ଗୁମାସ୍ତା ଶଙ୍କର ଆସିଥିଲା
0: ଶଙ୍କର କାହିଁକି ସେ ଆସିଥିଲା
1: ବଡ଼ ବଡ଼ିଆ ମାନେ ପୋଷା କୁକୁର କାହିଁକି ପୋଷନ୍ତି ତା ଉତ୍ତର ବି ମୋତେ ଦେବାକୁ ପଡିବ
0: କଣ ସେ କହିଲା
1: କଣ ଆଉ କହନ୍ତା ସିଧାସଳଖ ଗୋଟେ ବାର୍ଗେନ୍ 50,000 ଟଙ୍କା ନେଇ ରଶ୍ମି ଦିଦିଙ୍କ ଠାରୁ ଦୂରେଇ ଯାଅ ତା ନହେଲେ ଗୁଳି ଖାଇ ମରିବାକୁ ପ୍ରସ୍ତୁତ ଥାଅ
0: ତାର ଏତେ ବଡ଼ ସାହସ
1: ଏ ସାହସ ତା ନୁହେଁ ରଶ୍ମି ଏ ସାହସ କେବଳ ତମରି ପାଇଁ
0: ମୋ ପାଇଁ
1: ହଁ ତମେ ତମ ଡାଡିଙ୍କର ଏକମାତ୍ର ଅଲିଅଳ କନ୍ୟା ତମର ସୁଖ ପାଇଁ ଡାଡି ତମର ଯେକୌଣସି ହୀନ କାମ କରିପାରନ୍ତି
0: ଭୁଲ ପୁରା ଭୁଲ ସେ କାମ ଅନ୍ତତଃ ମୁଁ ତାଙ୍କୁ ଆଦୌ କରିବାକୁ ଦେବିନି
1: ମାନେ
0: ମୁଁ ମଧ୍ୟ ଠିକ କରିଛି ଶେଖର ଯେଉଁ ବାପା ନିଜର ଝିଅର ସୁଖ ଅପେକ୍ଷା ନିଜର ଧନ ଆଭିଜାତ୍ୟ ପ୍ରତିପତ୍ତିକୁ ବେଶୀ ସମ୍ମାନ ଦିଏ ସେ ବାପ ଘରକୁ ମୁଁ ମଧ୍ୟ ଛାଡ଼ି ଦେଇପାରେ
1: ତମେ ପାରିବନି କାରଣ ତମେ ତାଙ୍କର ଏକମାତ୍ର ଝିଅ
0: ସେଇଥିପାଇଁ ତ କହୁଛି ମୁଁ ସବୁ ଶୁଣିଛି ଆଉ ସବୁ ଦିଗରୁ ମାନସିକ ପ୍ରସ୍ତୁତି ନେଇ ସବୁଦିନ ପାଇଁ ଘର ଛାଡ଼ି ଆସିଛି

0: ଏଣିକି କୋଟିପତି ଭାନୁ ପ୍ରତାପ ଚୌଧୁରୀଙ୍କ ଘର ମୋ ଘର ନୁହେଁ, ଗରିବ ଖଟିକିଆ ଶେଖର ପଟ୍ଟନାୟକଙ୍କ ଘର ମୋ ଘର।
1: ରଶ୍ମି।
0: ହଁ ଶେଖର, ଚାଲ ଆମେ ଏଠୁ ଚାଲିଯିବା ବହୁତ ଦୂରକୁ।
1: ହଁ, ମୁଁ ବି ସେୟା ଭାବିଛି। କଲିକତାରେ ମୋ ମାମୁଙ୍କୁ ଚିଠି ଲେଖିଥିଲି ଚାକିରିଟିଏ ବୁଝିବା ପାଇଁ, ସେ ବୁଝି ଚିଠିଟିଏ ଦେଇଛନ୍ତି।
0: ଆଚ୍ଛା, ତମେ ଯୋଉ ରେଲୱେରେ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେଇଥିଲ
1: ତାର ରେଜଲ୍ଟ ଏଯାଏ ବାହାରିନି। ତା ଛଡ଼ା ବର୍ତ୍ତମାନ ମୁଁ ଆଉ ଏଠି ମୁହୂର୍ତ୍ତେ ବି ରହିବାକୁ ଚାହୁଁନି। ରଶ୍ମି, ତମେ ମୋ ସାଥିରେ ଯିବ ତ?
0: ଖାସ୍ ସେଇଥିପାଇଁ ତ ଘର ଛାଡ଼ି ଆସିଛି।
1: ବେଶ, ମୁଁ ସଙ୍ଗେ ସଙ୍ଗେ ପ୍ରସ୍ତୁତ ହେଇଯାଉଛି।

0: ସତରେ ସ୍ମିତା, ଏଠି କଲିକତା ମହାନଗରୀରେ ତୋ ସହିତ ମୋର ଏମିତି ଦେଖା ହବ ବୋଲି ମୁଁ କେବେ କଳ୍ପନା କରିନଥିଲି।
1: ଆଉ ତମ ବାବୁ କୁଆଡ଼େ ଗଲେ? ତାଙ୍କୁ ଦେଖେଇବୁ ନା ନାହିଁ? ମୁଁ
0: କାହିଁକି, ବାବୁଙ୍କ ପାଇଁ କଣ କିଛି ରଖିଛୁ ନା କଣ?
1: ଆରେ ମୁଁ କେମିତି ଜାଣିବି ଯେ ତମ ବାବୁଙ୍କର କଣ ଦରକାର? ମୁଁ କୋଉ ତାଙ୍କୁ ଆଗରୁ ଜାଣିଛି ନା ଚିହ୍ନିଛି।
0: ହଉ ବାବା, ଆଉ ଟିକେ ଅପେକ୍ଷା କର, ସେ ବର୍ତ୍ତମାନ ଆସିଥିବେ ଯେ।
1: ଆସିଲେଣି ବୋଧେ?
0: ଇଏ ହଉଛି ମୋ ସାଙ୍ଗ ସ୍ମିତା, କଲେଜରେ ଆମେ ଦୁହେଁ ଏକାଠି ପଢୁଛୁ।
1: ନମସ୍କାର।
2: ନମସ୍କାର। ହେଲେ ଦେବୀଙ୍କର ପାଦ ହଠାତ ଏଠି କିଭଳି ପଡ଼ିଲା?
1: ମୁଁ ଏଠି ହୋଟେଲ ଷ୍ଟାର ଆଣ୍ଡ ଷ୍ଟାଇଲରେ ରିସେପ୍ସନିଷ୍ଟ ଅଛି। ମୁଁ ଜାଣିବାକୁ ପାଇଲି ଆପଣ ମୋ ବାନ୍ଧବୀ ରଶ୍ମି ଦେବୀଙ୍କୁ ନେଇ ଅନ୍ତର୍ଦ୍ଧାନ ହେଇଯାଇଛନ୍ତି। ଆଜି ରଶ୍ମି ସହିତ ଦେଖା ହେଇଗଲା, ତେଣୁ ଚାଲି ଆସିଲି।
2: ଭଲ କଲେ। ଆରେ ବାନ୍ଧବୀଙ୍କୁ କଣ ଚର୍ଚ୍ଚା କଲଣି ନା ନାହିଁ?
0: ସିଏ ପୁରା ତମ ପାଇଁ ଅପେକ୍ଷା କରିଛି। ହଉ ଟିକେ ବସ ସ୍ମିତା, ମୁଁ ଚା କରି ଆଣେ।
1: ହଉ।
2: ଆପଣଙ୍କ ବାନ୍ଧବୀ ବିଚାରା ମୋ ପାଇଁ ଖୁବ କଷ୍ଟରେ ଅଛନ୍ତି।
1: ଆପଣ ସେଇ ମୁଖାର୍ଜୀ ପ୍ଲାଷ୍ଟିକ ଇଣ୍ଡଷ୍ଟ୍ରିଜର ମ୍ୟାନେଜର ଅଛନ୍ତି ନା?
2: କଣ ଆଉ କରିବା କୁହନ୍ତୁ, ବଞ୍ଚିବାକୁ ହେଲେ ଆପଣଙ୍କର ବାନ୍ଧବୀଙ୍କ କଣ୍ଠ ତ ଯଥେଷ୍ଟ ନୁହେଁ, ପୁଣି ସିଏ ହେଉଛନ୍ତି ଧନପତି କୁବେରଙ୍କର ଏକମାତ୍ର ଅଲିଅଳ କନ୍ୟା।
0: ଓହୋ, ତମର ସବୁବେଳେ ସେଇ କଥା ଗଲାନି। ଚା ନିଅ।
2: ଚା ନିଅନ୍ତୁ। ଆପଣ ତ ଏତେ ବଡ ହୋଟେଲର ରିସେପ୍ସନିଷ୍ଟ, ଆମ ରିସେପ୍ସନ କିଭଳି ଲାଗିବ କେଜାଣି?
1: ଆରେ ଏଇଟା କି କଥା, ରଶ୍ମି ତ ମୋ ସାଙ୍ଗ, ତା ପାଖରେ ପୁଣି ଫର୍ମାଲିଟି ଗୋଟାଏ କଣ?
0: ଏଇ ବୁଝିଲ, ସ୍ମିତା କହୁଥିଲା ମୁଁ କୁଆଡ଼େ ମଡେଲ ହେଲେ ଖୁବ୍ ପଇସା ରୋଜଗାର ହୁଅନ୍ତା। କଲିକତାରେ ବିଭିନ୍ନ କମ୍ପାନୀର ମଡେଲର ଚାହିଦା ଖୁବ୍ ବେଶୀ।
2: ତମେ କଣ ତମ ସୌନ୍ଦର୍ଯ୍ୟକୁ ବିକିବାକୁ ଚାହୁଁ ରଶ୍ମି?
1: ଓହୋ, ଆପଣ ସବୁବେଳେ ଖାଲି ଭାବପ୍ରବଣ ହେଇପଡ଼ୁଛନ୍ତି ଶେଖର ବାବୁ। ଖାଲି ରଶ୍ମିର ସୌନ୍ଦର୍ଯ୍ୟକୁ ଦେଖି ଦେଖି ତ ପେଟ ପୁରିବନି।
0: ତା ଛଡ଼ା ମତେ ଏଠି ଏକୁଟିଆ ବସି ବସି ବୋର୍ ଲାଗୁଛି। ତୁମେ ଡ୍ୟୁଟି ଚାଲିଗଲା ପରେ ମୁଁ ଏଠି ଅଣନିଶ୍ୱାସ ହେଇଯାଉଛି।
2: ହଉ, ଯାହା ତମର ଖୁସି କର।
1: ଆପଣ ଆଦୌ ଚିନ୍ତା କରନ୍ତୁନି, ମୁଁ ଅଛି, ଏଠି ତାର କିଛି ଅସୁବିଧା ହବନି। ଏ ରଶ୍ମି, ତୁ ଶେଖର ବାବୁଙ୍କୁ ଜମା ଡିଷ୍ଟର୍ବ କରିବା ଦରକାର ନାହିଁ। ତୁ ମୋ ହୋଟେଲକୁ ଆସିବୁ, ମୁଁ ସବୁ ବ୍ୟବସ୍ଥା କରିଦେବି।
0: ହଁ, ସେ ତ ପ୍ରାଇଭେଟ କମ୍ପାନୀରେ ସର୍ଭିସ କରୁଛନ୍ତି, ତାଙ୍କୁ ସବୁବେଳେ ସମୟ ମିଳିବା ବଡ଼ କଷ୍ଟ। ମୁଁ ତୋ ପାଖକୁ ଚାଲିଯିବି, ହେଲା?
1: ହଁ, ଆଚ୍ଛା ମୁଁ ଏବେ ଆସୁଛି। ଆପଣ ରଶ୍ମିକୁ ନେଇ ଆମ ହୋଟେଲ ଆଡ଼େ କେବେ ପାଦ ପକେଇବେ କହିଲେ?
2: ଯିବା,
1: ନିଶ୍ଚୟ ଆସିବେ। ଆଚ୍ଛା, ବାଏ।
0: ବାଏ ସ୍ମିତା।
2: ହ୍ୟାଲୋ ସ୍ମିତା ଦେବୀ।
1: ଆରେ ଶେଖର ବାବୁଜୀ, ଆସନ୍ତୁ ଆସନ୍ତୁ। ନମସ୍କାର। ଆରେ ବସନ୍ତୁ ନା।
2: ଆଉ ତମ ବାନ୍ଧବୀ ତ ଏବେ ଖୁବ ଉଚ୍ଚରେ।
1: ବର୍ତ୍ତମାନ କଲିକତା ମାର୍କେଟରେ ତା ମଡେଲର ବିଜ୍ଞାପନ ଖୁବ ବେଶୀ। ଏଇ ନିଅନ୍ତୁ କୋଲ୍ଡ ଡ୍ରିଙ୍କ।
2: ଥ୍ୟାଙ୍କ୍ସ।
1: ଆଉ ଗୋଟେ କଥା ଆପଣ ଜାଣନ୍ତି?
2: କ'ଣ?
1: ଏଠି କଲିକତାରେ ବିୟୁଟି କମ୍ପିଟିସନରେ ରଶ୍ମି ଫାଷ୍ଟ ହେଇଛି। ବର୍ତ୍ତମାନ ସହରର ସମସ୍ତ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନର ମାଲିକମାନେ କେବଳ ତାରି ମଡେଲ ପାଇଁ ବ୍ୟାକୁଳ।
2: ଆପଣ କିନ୍ତୁ ଯାହା କୁହନ୍ତୁ ସ୍ମିତା ଦେବୀ, ମୋତେ ଏସବୁ ଆଦୌ ଭଲ ଲାଗୁନି। ମୁଁ ଯୁଆଡ଼େ ଯାଉଛି ସମସ୍ତଙ୍କର ସେଇ ଗୋଟିଏ ଟିପ୍ପଣୀ, ଏଇ ହେଉଛନ୍ତି ସେଇ ବିୟୁଟି କୁଇନ୍ଙ୍କ ପତି।
1: ଏଥିରେ ଦୁଃଖ କରିବାର କ'ଣ ଅଛି ଶେଖର ବାବୁ? ଆପଣଙ୍କ ପାଖରେ ଧନ ମାନ ଯଶ ସବୁ ତ ଅଜାଡ଼ି ହେଇପଡ଼ୁଛି।
2: କିନ୍ତୁ ମୋତେ ଲାଗୁଛି ସ୍ମିତା ଦେବୀ, ଆମ ଭିତରେ ଥିବା ମଧୁର ଦାମ୍ପତ୍ୟ ଜୀବନର ବ୍ୟବଧାନ ଯେମିତି ବଢି ବଢି ଚାଲିଛି।
1: ମୁଁ ବି ସେଇ କଥା ଲକ୍ଷ୍ୟ କରୁଛି। ରଶ୍ମି ଟିକେ ବେଶୀ ସ୍ୱାଧୀନ ହେଇଯାଇଛି। ମନେ ରଖିଥିବେ ଶେଖର ବାବୁ, ପରିସ୍ଥିତି ମନୁଷ୍ୟକୁ ବଦଳେଇ ଦିଏ। ହଁ, ଗୋଟେ ଶୁଭ ଖବର ଶୁଣିବେ?
2: କଣ?
1: ରଶ୍ମି ମା

0: ରଶ୍ମି କୁ ମୁଁ ଆଉ ଥରେ ବୁଝେଇବି।
1: ମୁଁ ତାହେଲେ ଆସୁଛି ସ୍ମିତା ଦେବୀ, ବାଏ
0: ବାଏ। ଆରେ ତମେ କେତେବେଳେ
1: ବୁଝିଲୁ ରଶ୍ମି, ଭାଗ୍ୟ ଆମର ବଦଳି ଗଲା।
0: ମାନେ
1: ଏଇ ଦେଖ, ଷ୍ଟେସନ ମାଷ୍ଟର ଭାବରେ ମୋର ପୋଷ୍ଟିଂ ହେଇଛି ଜେନାପୁର ଷ୍ଟେସନରେ।
0: ଆଚ୍ଛା, କଂଗ୍ରାଚୁଲେସନ୍ସ। ଆଉ ମିଠା?
1: ମୁଁ ତ ତମକୁ ସୁଖବରଟିଏ ଦେଲି, ତମେ ମୋତେ ଦବନି?
0: ମୁଁ ମୋର ତ କିଛି ସୁସମ୍ବାଦ ନାହିଁ।
1: ସବୁବେଳେ ପରିହାସ ଭଲ ନୁହେଁ ରଶ୍ମି।
0: ପରିହାସ? ମୁଁ ଠିକ ବୁଝିପାରିଲିନି ତମ କଥା।
1: ତମେ ଠିକ ବୁଝୁଛ, ତମେ ମା ହବାକୁ ଯାଉଛ, ଏଇଟା କଣ
0: ମୋ ପାଇଁ ସୁସମ୍ବାଦ ନୁହେଁ
1: ରଶ୍ମି?
0: ହଁ ଶେଖର, କାରଣ ମୁଁ ବର୍ତ୍ତମାନ ଯେଉଁ ସ୍ତରରେ ଅଛି ସେଠି ମୋ ସୌନ୍ଦର୍ଯ୍ୟର ଆବଶ୍ୟକତା ଏକାନ୍ତ ବେଶୀ, ସନ୍ତାନ ନୁହେଁ। ତା ଛଡ଼ା ଗୋଟିଏ ପ୍ରତିଯୋଗିତା ପାଇଁ ମୋତେ ଖୁବ୍ ଶୀଘ୍ର ବମ୍ବେରେ ପହଞ୍ଚିବାକୁ ପଡ଼ିବ, ଆଉ ଯଦି ମୁଁ ସେଠି ସିଲେକ୍ଟ ହେଇଯାଏ ନା, ଆମ ଦୁହିଁଙ୍କ ଭାଗ୍ୟ ବଦଳିଯିବ।
1: ବନ୍ଦ କର, ପ୍ରଚୁର ଅର୍ଥ ପାଇଁ ତମେ ଆମ ଭଲ ପାଇବାର ପ୍ରଥମ ସନ୍ତକଟିକୁ ହତ୍ୟା କରିବାକୁ ଚାହୁଁଛ ନା?
0: ତୁମକୁ ପାଇବା ପାଇଁ ମୁଁ ସର୍ବସ୍ୱ ହରାଇଛି ଶେଖର, ଅର୍ଥ, ପ୍ରାଚୁର୍ଯ୍ୟ, ଗାଡ଼ି, ବଙ୍ଗଳା, ସମ୍ମାନ, ବାବା, ସବୁକିଛି।
1: ମୁଁ ତ ଏ କଥାକୁ କେବେ ଅସ୍ୱୀକାର କରିନି ରଶ୍ମି, ସେଇଥିପାଇଁ ତମକୁ ସବୁ ସ୍ୱାଧୀନତା ଦେଇଛି, ତା ବୋଲି ତମେ ଆମ ଉତ୍ତରାଧିକାରୀକୁ।
0: ତୁମର କିନ୍ତୁ ମନେ ରଖିବା ଉଚିତ ଯେ ଏଭଳି ସୁଯୋଗ ହୁଏତ ଆସି ନ ପାରେ, କିନ୍ତୁ ଆମେ ଚାହିଁଲେ ପୁଣି ଥରେ ଆମର ଉତ୍ତରାଧିକାରୀ ସୃଷ୍ଟି କରିପାରିବା।
1: ନା ରଶ୍ମି, ନା, ମୁଁ ତା କଥା ବି କରିବାକୁ ଦେବିନି।
0: ସରି ସରି ଶେଖର, ଯାହା ହବାର କଥା ହେଇସାରିଛି।
1: ମାନେ
0: ମୁଁ ଆବର୍ଷଣ କରିସାରିଛି। ତମେ ମୋତେ ମାରିଲ, ଆସୁଛି ଶେଖର, ପଛରେ କିନ୍ତୁ ଦୋଷ ଦବାନି।
1: ରଶ୍ମି ଶୁଣ, ରଶ୍ମି ଯାଆନି, ପ୍ଲିଜ ପ୍ଲିଜ ରଶ୍ମି, ରଶ୍ମି ରଶ୍ମି ତମେ ଫେରି ଆସ, ରଶ୍ମି ରଶ୍ମି ରଶ୍ମି।
2: ପୁଣି କ'ଣ ପାଇଁ ଆସିଲ ଶେଖର?
1: ମୁଁ ଦୁଃଖିତ ବାବା, ମୁଁ ରଶ୍ମିକୁ ଫେରାଇ ନେବାକୁ ଆସିଛି, ସାମାନ୍ୟ କଥାରୁ ମୁଁ ଟିକେ ଉତ୍ତେଜିତ ହୋଇପଡ଼ିଥିଲି।
2: ନା ନା, ତା ଆଉ ସମ୍ଭବ ନୁହଁ, ରଶ୍ମିକୁ ତୁମେ ସେତିକିବେଳେ ନେଇପାରିବ ଯେତେବେଳେ ତୁମେ ଏ ବଂଶର ଜାମାତା ହେବା ପାଇଁ ଯୋଗ୍ୟ ହୋଇପାରିବ।
1: ବାବା
2: ଦେଇପାରିବ? ଦେଇପାରିବ ତାକୁ ଗାଡ଼ି, ବଙ୍ଗଳା, ଅର୍ଥ, ପ୍ରାଚୁର୍ଯ୍ୟ? ମୁଁ ଜାଣେ ତୁମେ ତା ଦେଇପାରିବ ନାହିଁ, ତମେ ଫେରି ଯାଅ ଶେଖର, ନଚେତ ମୁଁ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବି। ଯାଅ, ବାହାରି ଯାଅ ଏଠୁ।
1: ବର୍ତ୍ତମାନ ରାତି 2:00, ଆଉ କିଛି ସମୟ ପରେ ସୋନାଲିକୁ ଫୋନ କରି ତାକୁ ଉଠାଇବାକୁ ପଡ଼ିବ। ଯଦି ଏହି ବର୍ଷା ଭିଜା ରାତିରେ ସେହି ଅପରିଚିତଟାକୁ ହତ୍ୟା କରାଯାଇପାରନ୍ତା, ତେବେ ତାର 500,000 ଟଙ୍କାର ଗହଣରେ ମୁଁ ପାଇପାରନ୍ତି ବଙ୍ଗଳା, ଗାଡ଼ି, ଅର୍ଥ, ପ୍ରାଚୁର୍ଯ୍ୟ, ସବୁକିଛି। ହଁ, ରଶ୍ମିକୁ ପାଇବା ପାଇଁ ଆଉ ଭାନୁ ପ୍ରତାପର ମୁହଁ ବନ୍ଦ କରିବା ପାଇଁ ମୋତେ ହତ୍ୟା କରିବାକୁ ପଡ଼ିବ। ହଁ ଠିକ୍ ଅଛି, ବାଥରୁମ୍ର ପାଚେରୀଟି ମୁଁ କ୍ୱାର୍ଟର୍ ଭିତରକୁ ଯିବି, ଆଉ ଏ ପ୍ଲାଷ୍ଟିକ୍ର ସିଲ।

0: ஹாய் சிகர் பாபு, குட் மார்னிங், ஹாப்பி குட் மார்னிங்.
1: ଆରେ ଆପଣ ସୋନାଲି ଦେବୀ?
0: କିନ୍ତୁ ଆପଣ ମୋତେ ମିଛ କହିଥିଲେ କାହିଁକି? ଆପଣଙ୍କ ସ୍ତ୍ରୀ ବାପା ଘରକୁ ଚାଲି ଯାଇଛନ୍ତି, ଆପଣଙ୍କର ତାଙ୍କର କଳି ହେଇଛି, ସେ ରାଗି କରି ଚାଲି ଯାଇଛନ୍ତି।
1: କିଏ କହିଲା?
0: ରଶ୍ମି ଦେବୀ କହିଲେ।
1: ରଶ୍ମି,
0: ଆପଣ ମୋତେ କ୍ୱାର୍ଟରରେ ଛାଡ଼ି ଆସିବାର କିଛି ସମୟ ପରେ ସେ ଆସି ପହଞ୍ଚିଲେ। ନିଜର ଅହମିକା ପାଇଁ ଦୁଃଖ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଆପଣଙ୍କ ପାଖରେ କ୍ଷମା ମାଗିବା ପାଇଁ ଫେରି ଆସିଛନ୍ତି ବୋଲି କହିଲେ।
1: ତାପରେ
0: ମୁଁ ତ ଫୋନ୍ କରିଥାନ୍ତି, ରଶ୍ମି ଅପା ମୋତେ ମନା କଲେ। ସେ ଆପଣଙ୍କୁ ତାଙ୍କ ଜୀବନର ସବୁଠୁ ବଡ଼ ସରପ୍ରାଇଜ୍ ଦେବା ପାଇଁ ଚାହୁଁଥିଲେ ତ। ଆଉ ଆପଣ ଜାଣନ୍ତି, ମୁଁ ମଧ୍ୟ ତାଙ୍କୁ ଏଥିରେ ସାହାଯ୍ୟ କରିଛି।
1: ସାହାଯ୍ୟ କରିଛନ୍ତି?
0: ହଁ, ଅତି ସୁନ୍ଦର ଭାବରେ ତାଙ୍କୁ ସଜେଇ ଦେଇ ଯୋଉଠି ମୁଁ ଶୋଇଥିଲି ତାଙ୍କୁ ସେଇଠି ଶୁଆଇ ଦେଲି।
1: ତାପରେ
0: ଆଉ ଜାଣିଥିଲି ଆପଣ ଯେତେବେଳେ କ୍ୱାର୍ଟରକୁ ଫେରିବେ ସେତେବେଳେ ହରେଇଥିବା ରତ୍ନଟିକୁ ଅତି ନିକଟରେ ପାଇ ସବୁ ଦୁଃଖ ଭୁଲିଯିବେ। ଶେଖର ବାବୁ, ମୋ ଟ୍ରେନ୍ ଆସିଗଲା, ମୋ ଆଟାଜିଟା ଠିକ ଅଛି, ମୁଁ ନେଇ ଆସୁଛି। ସତରେ ଶେଖର ବାବୁ, ଆପଣ ବହୁତ ଭାଗ୍ୟବାନ, ରଶ୍ମି ଅପାଙ୍କ ପରି ସ୍ତ୍ରୀ ଭାଗ୍ୟରେ ଥିଲେ ମିଳେ। ଆପଣଙ୍କୁ ମୋର ଆଣ ଶେଖର ବାବୁ, ରଶ୍ମି ଅପାଙ୍କ ସହିତ କେବେ ଝଗଡ଼ା କରିବେନି। ମୁଁ ଆସୁଛି, ବାଏ।

ଶୁଣିଲେ ନାଟକ ଅପରିଚିତା, ରଚନା ବିନୀତା ଜେନା, ପ୍ରଯୋଜନା ରମାପଦ ନନ୍ଦ। ତେଲେ ଆଜି ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ। ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଇଠୁ ବିଦାୟ ନେଇ ରହୁଛି। ନମସ୍କାର।

0: ଅଭିଯାନରେ ସାମିଲ ହୋଇ ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ବନ୍ଦେ ମାତରମ୍ ଗାନ କରିବାକୁ ଆହ୍ୱାନ ଦିଆଯାଇଛି। 200ରୁ ଅଧିକ ଭାରତୀୟ ଦୂତାବାସ ଏବଂ କନ୍ସୁଲେଟ୍ ଜେନେରାଲ୍ କାର୍ଯ୍ୟାଳୟ ଏହି ଅଭିଯାନକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରିଛି। ଚଳିତ ବର୍ଷ ଏହି ଅଭିଯାନର ପ୍ରମୁଖ ଆକର୍ଷଣ ହେବ ସୂର୍ଯ୍ୟପଥ ତ୍ରିରଙ୍ଗା ଡିଜିଟାଲ୍ ର୍ୟାଲି। ଏଥିରେ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୂର୍ଯ୍ୟୋଦୟ କ୍ରମ ଅନୁଯାୟୀ ମନୋନୀତ ହୋଇଥିବା 54ଟି ଭାରତୀୟ ମିଶନ ଏବଂ ପୋଷ୍ଟ ଅଂଶଗ୍ରହଣ କରିବେ। ଆସନ୍ତା 15 ତାରିଖରେ ଫିଜିରେ ଭାରତର ପୂର୍ବଭାଗ କୂଟନୈତିକ ମିଶନରୁ ଆରମ୍ଭ ହୋଇ ସାନ୍ ଫ୍ରାନ୍ସିସ୍କୋସ୍ଥିତ ଭାରତର କନ୍ସୁଲେଟ୍ ଜେନେରାଲ୍ କାର୍ଯ୍ୟାଳୟରେ ଏହି ର୍ୟାଲି ଶେଷ ହେବ। ସ୍ୱାଧୀନତା ଦିବସ ପାଳନର ଏକ ଅଂଶ ଭାବେ ଆସନ୍ତା 14 ତାରିଖରୁ ଦେଶବ୍ୟାପୀ ବିଭାଜନ ସ୍କୃତି ଦିବସ ପାଳନ କରାଯିବ। ଭାରତ ବିଭାଜନ ଯୋଗୁଁ ହୋଇଥିବା ଦୁଃଖ ଏବଂ ବିସ୍ଥାପନକୁ ସ୍କରଣ କରି ଏହି ଦିବସ ପାଳନ କରାଯିବ। ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ନୀରବ ଶୋଭାଯାତ୍ରା, ବିଭାଜନ ସମ୍ପର୍କିତ ପ୍ରଦର୍ଶନୀ, ତଥ୍ୟଭିତ୍ତିକ ଡକ୍ୟୁମେଣ୍ଟାରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଉପନିବେଶବାଦୀ ଆଇନର ଅବସାନ ଘଟାଇ 3ଟି ନୂତନ ଅପରାଧିକ ଆଇନ ପ୍ରଚଳନ କରିଛି, ଯାହାକି 3ଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ପ୍ରଯୁକ୍ତିବିଦ୍ୟା, ସମୟବଦ୍ଧ ଏବଂ ବିଶ୍ୱାସ ଉପରେ ଆଧାରିତ। ଶ୍ରୀ ଶାହା କହିଛନ୍ତି ନୂତନ ଅପରାଧିକ ଆଇନର ଉଦ୍ଦେଶ୍ୟ ହେଉଛି ଅଧିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଏବଂ ସମୟବଦ୍ଧ ପ୍ରଣାଳୀ ମାଧ୍ୟମରେ ନାଗରିକମାନଙ୍କ ପାଇଁ ନ୍ୟାୟକୁ ସୁନିଶ୍ଚିତ କରିବା।
1: ନରେନ୍ଦ୍ର ମୋଦି ଜୀ କେ ନେତୃତ୍ୱ ମେ ଭାରତ ସରକାର ନେ ଅଙ୍ଗ୍ରେଜୋ କେ ବନାଇ ହୁଇ ଦଣ୍ଡ ସଂହିତାକୁ ବଦଲକର 3 ଭାରତୀୟ ନ୍ୟାୟ ସଂହିତାଓକୁ ଲାଗୁ କିୟା ହେ। ଏ ନ୍ୟାୟ ସଂହିତାଓ କି ସୋଚ ଦଣ୍ଡ ଆଧାରିତ ନହିଁ ହେ। ଏ ନ୍ୟାୟ ସଂହିତାଓ କି ସୋଚ ନାଗରିକୋଂ କୋ ନ୍ୟାୟ ଦିଲାନେ କେ ଲିଏ କେନ୍ଦ୍ରିତ ତକନିକ ସକ୍ଷମ ଓର ସମୟବଦ୍ଧ ବନାନେ କି ହେ। ଏ ତିନୋ ନ୍ୟାୟ ସଂହିତାଏ ଟେକ୍ନୋଲୋଜି, ଟାଇମଲାଇନ ଓର ଟ୍ରଷ୍ଟ ଏ 3 ପିଲର ପର ଖଡି କି ଗଈ।
0: ଶ୍ରୀ ଶାହା ପୁଡୁଚେରୀ ସ୍ଥିତ ଗୋରିମିଦୁ ପୁଲିସ୍ ଟ୍ରେନିଂ ସ୍କୁଲରେ ଆୟୋଜିତ ରାଷ୍ଟ୍ରପତି ପୁଲିସ୍ ଧ୍ୱଜ ପ୍ରଦାନ ଉତ୍ସବରେ ଯୋଗଦେବା ଅବସରରେ ଏହା କହିଛନ୍ତି। ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ପୁଡୁଚେରୀର ମୁରୁଗାଠାରେ ହର୍ ଘର ତିରଙ୍ଗା ଯାତ୍ରାରେ ଯୋଗଦେବେ। ପୁଡୁଚେରୀ ପୁଲିସ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଶାହା କହିଛନ୍ତି ରାଷ୍ଟ୍ରପତିଙ୍କ ପୁଲିସ୍ ଧ୍ୱଜ ଗ୍ରହଣ କରିବା ଏକ ଗର୍ବର ବିଷୟ ଏବଂ ଏହା ପୁଲିସ୍ମାନଙ୍କର ଶୃଙ୍ଖଳାଗତ ଜୀବନକୁ ଦର୍ଶାଉଛି।
1: ରାଷ୍ଟ୍ରପତି ଧ୍ୱଜ କିସି ଭି ଡିସିପ୍ଲିନ ଫୋର୍ସ କେ ଲିଏ ଉସକେ ଜୀବନ କାଲ କା ସବସେ ଗୌରବପୂର୍ଣ୍ଣ କ୍ଷଣ ହୋତା। ପୁଡୁଚେରୀ ପୁଲିସ ଭଲେ ହି ସଂଖ୍ୟା ମେ 5,000 ସେ କମ ହୋ ମଗର ଆପ ଇସ ଦେଶ କି ଆଧ୍ୟାତ୍ମିକ ଧରୋହର କୋ ସମ୍ଭାଲେ ହୁଏ ପୁଡୁଚେରୀ କି ରକ୍ଷା, ଆନ୍ତରିକ ସୁରକ୍ଷା ଓ ପୁଡୁଚେରୀ କେ ସମ୍ମାନ କି ରକ୍ଷା କରନେ କା କାମ କରତେ ହୈ।
0: ଶ୍ରୀ ଶାହା କହିଛନ୍ତି ପୁଡୁଚେରୀ ପୁଲିସ୍ 5,000 କର୍ମଚାରୀଙ୍କୁ ନେଇ ସୁଦୃଢ଼ ହୋଇଛି। ସେମାନେ ଆନ୍ତଃ ସୁରକ୍ଷା ସହ ଏହି କେନ୍ଦ୍ରଶାସିତ ଅଞ୍ଚଳର ସମ୍ମାନ ଏବଂ ଗରିମାକୁ ରକ୍ଷା କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି। ରାଷ୍ଟ୍ରପତି ପୁଲିସ୍ ଧ୍ୱଜ ଦ୍ୱାରା ସମ୍ମାନିତ ହେବାରେ ପୁଡୁଚେରୀ ଦେଶର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ 18ତମ ସ୍ଥାନ ଅଧିକାର କରିଛି। ପୁଡୁଚେରୀ ଉପରାଜ୍ୟପାଳ କେ କୈଳାସନାଥ, ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀ, ଗୃହମନ୍ତ୍ରୀ ଏ ନମଶିବୟମ୍ ଏବଂ ପୁଲିସ୍ ମହାନିର୍ଦ୍ଦେଶକ ଶାଳିନୀ ସିଂହ ଏହି ଅବସରରେ ଉପସ୍ଥିତ ଥିଲେ। ଦେଶର 4ଟି ହାଇକୋର୍ଟରେ 30 ଜଣ ବିଚାରପତିଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି କେନ୍ଦ୍ର ସରକାର ଜାରି କରିଛନ୍ତି। ମାଡ୍ରାସ୍, କଲିକତା, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକ ହାଇକୋର୍ଟର ଖାଲି ପଡ଼ିଥିବା ପଦବୀଗୁଡ଼ିକର ପୂରଣ ନେଇ ଏହି ନୂତନ ନିଯୁକ୍ତି କରାଯାଇଛି। ପ୍ରଧାନ ବିଚାରପତି ଓ ସୁପ୍ରିମକୋର୍ଟଙ୍କ କଲେଜିୟମ୍ ପରାମର୍ଶ ଆଧାରରେ ରାଷ୍ଟ୍ରପତି ଏହି ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ବିଜ୍ଞପ୍ତି ଅନୁଯାୟୀ 20 ଜଣ ଆଇନଜୀବୀ ଏବଂ 10 ଜଣ ନ୍ୟାୟିକ ଅଧିକାରୀ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ସେଥିମଧ୍ୟରୁ ମାଡ୍ରାସ୍ ହାଇକୋର୍ଟରେ 15 ଜଣ, କଲିକତା ହାଇକୋର୍ଟରେ 8 ଜଣ, କର୍ଣ୍ଣାଟକ ହାଇକୋର୍ଟରେ 6 ଜଣ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରେ ଜଣେ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି। ଶପଥ ଗ୍ରହଣ କରିବା ପରଠାରୁ ଏହି ନବନିଯୁକ୍ତ ବିଚାରପତି ଦାୟିତ୍ୱ ଗ୍ରହଣ କରିବେ। ଏହି ନିଯୁକ୍ତି ଫଳରେ ବିଚାର ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହେବ ବୋଲି ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି। ଦେଶ ପାଇଁ ଅସୀମ ତ୍ୟାଗ ଓ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍କରଣ କରି ଭାରତ ଛାଡ଼ ଆନ୍ଦୋଳନର ସ୍କୃତି ଉଦ୍ଦେଶ୍ୟରେ ଆଜିର ଦିନକୁ ଦେଶବ୍ୟାପୀ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1942 ଅଗଷ୍ଟ 8 ତାରିଖରେ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ଦେଶର ଇତିହାସର ଦିଗ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଇଂରେଜ ସରକାରଙ୍କ ବିରୁଦ୍ଧରେ ଭାରତ ଛାଡ଼ ଆନ୍ଦୋଳନ ଏକ ସର୍ବଭାରତୀୟ ଆନ୍ଦୋଳନରେ ପରିଣତ ହୋଇ କ୍ରାନ୍ତିର ରୂପ ନେଇଥିଲା। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମନେ ପକାଇ ଅଗଷ୍ଟ 9 ତାରିଖକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ

0: କରିଥିବା ସମସ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ କର ବା ମର ଆହ୍ୱାନରୁ ପ୍ରେରଣା ପାଇ ସ୍ୱାଧୀନତା ସଂଗ୍ରାମ ଦେଶକୁ ଏକତ୍ରିତ କରିଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି, ଭାରତ ଛାଡ଼ ଆହ୍ୱାନ ଦେଶର ସ୍ୱାଧୀନତା ସଂଗ୍ରାମରେ ନୂତନ ଶକ୍ତି ସଞ୍ଚାର କରିଥିଲା। ଉପନିବେଶବାଦୀ ଶାସନରୁ ମୁକ୍ତି ପାଇଁ ଏହି ଆହ୍ୱାନ ଲୋକଙ୍କ ଅଟଳ ସଂକଳ୍ପକୁ ପ୍ରତିଫଳନ କରିଥିଲା ବୋଲି ଶ୍ରୀ ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବାଲେଶ୍ୱରର ଜଳକା ଏବଂ ଭଦ୍ରକରେ ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ଜଣାପଡ଼ିଛି। ହୀରାକୁଦ ଜଳଭଣ୍ଡାରର 12 ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ଛଡ଼ାଯାଉଛି। ଅଧିକ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ତଳିଆ ତଥା ନଦୀ ଉପକୂଳ ଅଞ୍ଚଳଗୁଡ଼ିକରେ ତୀକ୍ଷ୍ଣ ନଜର ରଖାଯାଇଛି। ଏବେ ମଧ୍ୟ ରାଜ୍ୟର କେତେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଥିବାବେଳେ ବହୁ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ଭାରତର ଅସ୍ମିତା ଚାଲିହା କୋରିଆ ମାଷ୍ଟର୍ସ 2026 ବ୍ୟାଡ୍ମିଣ୍ଟନ ମହିଳା ଏକକ ବର୍ଗରେ ଟାଇଟଲ୍ ହାସଲ କରିଛନ୍ତି। ଆଜି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଅସ୍ମିତା ଚୀନ୍ର ପ୍ରତିଦ୍ୱନ୍ଦ୍ୱୀ ହାନ୍ କ୍ୱାନ୍ ସିଂଙ୍କୁ 14-21, 21-14 ଏବଂ 21-14 ସେଟ୍ରେ ପରାସ୍ତ କରିଛନ୍ତି। ଗତକାଲି ସେମିଫାଇନାଲ୍ରେ ଭାରତୀୟ ଖେଳାଳି ରକ୍ଷିତା ରାମରାଜଙ୍କୁ 21-13, 16-21 ଏବଂ 21-13 ସେଟ୍ରେ ପରାସ୍ତ କରି ଅସ୍ମିତା ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଥିଲେ। 20 ବର୍ଷରୁ କମ୍ ବିଶ୍ୱ ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ରେ ଭାରତର ପଦକ ସଂଖ୍ୟା 3 ବୃଦ୍ଧି ପାଇଛି। ଭାରତର ବସନ୍ତ କୁମାର ମେଘୱାଲ ହାଇଜମ୍ପରେ ରୌପ୍ୟ ପଦକ ଜିତିଛନ୍ତି। ଆଜି ମଧ୍ୟ ଭାରତର ଶାହାନୱାଜ ଖାନ୍ ଲଙ୍ଗଜମ୍ପରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ବର୍ଗ ହାଇଜମ୍ପରେ 19 ବର୍ଷୀୟ ମେଘୱାଲ 2.21 ମିଟର ଡେଇଁ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିଲେ। ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ। ଆଲଜେରିଆର ୟୁନସ୍ ଆୟାଚି ସ୍ୱର୍ଣ୍ଣପଦକ ଜିତିଥିବାବେଳେ ଇଂଲଣ୍ଡର ଓତିସ୍ ପୋଲେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ଲଙ୍ଗଜମ୍ପରେ ଶାହାନୱାଜ ଖାନ୍ 7.84 ମିଟର ଦୂରତ୍ୱ ଅତିକ୍ରମ କରିଛନ୍ତି। ଇଟାଲୀର ଡାନିଏଲ୍ ଏଞ୍ଜୋଲି ସ୍ୱର୍ଣ୍ଣପଦକ ଜିତିଥିବାବେଳେ ଅଷ୍ଟ୍ରେଲିଆର ମାସନ୍ ମାକ୍ରୋଡର ରୌପ୍ୟ ପଦକ ଜିତିଛନ୍ତି। ପୂର୍ବରୁ ଭାରତର ଆଶିଷ ଯାଦବ ଜାଭଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତିଥିଲେ। ଉତ୍ତରାଖଣ୍ଡ ଏବଂ ଛତିଶଗଡ଼ରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ରାଜସ୍ଥାନ ହିମାଚଳ ପ୍ରଦେଶ ମଧ୍ୟପ୍ରଦେଶ ଝାଡ଼ଖଣ୍ଡ ଉତ୍ତରପ୍ରଦେଶ ଆସାମ ମେଘାଳୟ ଏବଂ ଛତିଶଗଡ଼ରେ ମଧ୍ୟ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ହର୍ ଘର୍ ତିରଙ୍ଗା ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। 17 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଅବସରରେ ଦେଶବ୍ୟାପୀ ଆୟୋଜନ କରାଯିବ ବନ୍ଦେ ମାତରମ୍ ସାମୂହିକ ଗାନ। ନାଗରିକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ନୂତନ ଅପରାଧିକ ଆଇନର ଉଦ୍ଦେଶ୍ୟ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଦେଶର 4 ହାଇକୋର୍ଟ ପାଇଁ ନିଯୁକ୍ତ ହେଲେ 30 ଜଣ ବିଚାରପତି ଏବଂ କୋରିଆ ମାଷ୍ଟର୍ସ 2026 ବ୍ୟାଡ୍ମିଣ୍ଟନ ମହିଳା ସିଙ୍ଗଲ୍ସ ଟାଇଟଲ୍ ହାସଲ କଲେ ଭାରତର ଅସ୍ମିତା ଚାଲିହା।
1: Good afternoon, this is Akashvani and I am Abhishek Mukhopadhyay with the Midday News. The headlines. Har Ghar Tiranga campaign begins with multiple events across the country to celebrate patriotism and national unity. Home Minister Amit Shah says 3 new criminal laws introduced by government are aimed at providing time-bound justice through technology-driven mechanism. NIA arrests 1 who accused in connection with seizure of huge consignment of illegal explosives in Mallappuram, Kerala. Fresh rains revive flood concerns in Odisha, with water level rising in several rivers. Alert issued for very heavy rainfall of Uttarakhand and Chhattisgarh today. In China, more than 1,300 flights cancelled and over 3 lakh people relocated ahead of Typhoon Dolphin. And in badminton, Ashmita Chaliha clinches her first BWF World Tour title at the Korea Masters 2026. The Har Ghar Tiranga campaign has been celebrated nationwide to foster a sense of patriotism among citizens, strengthen national unity and promote India's cultural heritage. The campaign marks the 5th year of the Har Ghar Tiranga initiative, which began in 2022 and has since evolved into one of the country's largest public participation movements. The initiative is aimed at encouraging citizens to hoist the national flag and participate in activities celebrating patriotism, national unity and India's cultural heritage.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଭୁବନେଶ୍ୱରଠାରେ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। କହିଲେ ତ୍ରିରଙ୍ଗା 140 କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ। ଭାରତ ଛାଡ଼ ଆନ୍ଦୋଳନର ସ୍ମୃତିରେ ଆଜି ପାଳନ କରାଯାଉଛି ଅଗଷ୍ଟ କ୍ରାନ୍ତି ଦିବସ। ସମସ୍ତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବେ ସରକାର, ଏବଂ ଲଘୁଚାପ ପ୍ରଭାବରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ତ୍ରିରଙ୍ଗା 140 କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରଠାରେ ଆଜି ରାଜ୍ୟସ୍ତରୀୟ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, 1942 ଅଗଷ୍ଟ ମାସ 9 ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରୁ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମକୁ ନୂତନ ଦିଗ୍ଦର୍ଶନ ଦେଇଥିଲା। ଜାତୀୟ ପତାକା ତ୍ରିରଙ୍ଗାର କେଶରୀ ରଙ୍ଗ ସାହସ ଓ ତ୍ୟାଗ, ଶ୍ୱେତରଙ୍ଗ ଶାନ୍ତି ଓ ସତ୍ୟ, ସବୁଜ ରଙ୍ଗ ସମୃଦ୍ଧି ଏବଂ ଅଶୋକଚକ୍ର ନିରନ୍ତର କର୍ତ୍ତବ୍ୟ ପଥରେ ଆଗେଇ ଚାଲିବାର ଶିକ୍ଷା ଦେଇଥାଏ। ତ୍ରିରଙ୍ଗା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶପ୍ରେମ, ସ୍ୱାଭିମାନ ଓ ଏକତାର ଏକ ନୂତନ ତରଙ୍ଗ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସମଗ୍ର ଦେଶରେ ଏକ ଗଣ ଆନ୍ଦୋଳନରେ ପରିଣତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା 13 ରୁ 15 ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଘର, ଅନୁଷ୍ଠାନ ଓ ପୁରପଲ୍ଲୀରେ ତ୍ରିରଙ୍ଗା ପତାକା ଉଡ଼ାଇ ଏହି ଜାତୀୟ ପର୍ବକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
1: ଦେଶର ହିତ ପାଇଁ, ଏ ରାଷ୍ଟ୍ର ନିର୍ମାଣ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀଜୀଙ୍କର ଯୋଉ ଆହ୍ୱାନ ଅଛି 2047 ବିକଶିତ ଭାରତ ଗଠନ କରିବା ପାଇଁ, ତାହାର ନେତୃତ୍ୱ କିଏ ନେବ? ଜେନ୍ଜି ନେବ, ଯୁବଶକ୍ତି ନେବ? ବିଦେଶୀ ଶକ୍ତି ଦ୍ୱାରା କିଛି ଲୋକ ପ୍ରଭାବିତ ହେଇପାରନ୍ତି ସୀମିତ ସମୟ ପାଇଁ। ଆଉ ନିଶ୍ଚିତ ଭାବରେ ମୋର ଜେନ୍ଜି ଏବଂ ଯୁବଶକ୍ତିଙ୍କୁ ଆହ୍ୱାନ ଯେ ସେମାନେ ରାଷ୍ଟ୍ର ପ୍ରେମରେ ଉଦ୍ଭୁତ ହେଇକରି ସେମାନେ କାମ କରନ୍ତୁ, ଏବଂ ସେମାନଙ୍କ ହାତରେ ଭାରତର ଭବିଷ୍ୟତକୁ ଏକ ବିଶ୍ୱଗୁରୁର ରୂପ ଦେବାରେ ଏବଂ ପ୍ରଧାନମନ୍ତ୍ରୀଜୀଙ୍କର ଯେଉଁ ବିକଶିତ ଭାରତ ବନେଇବାରେ ବହୁତ ଭୂମିକା ନେବା ପାଇଁ ଆଗେଇ ଆସନ୍ତୁ। ଏହି ମୋର ନିଶ୍ଚିତ ଭାବରେ ସେମାନଙ୍କ ପାଇଁ ମୋର ପରାମର୍ଶ ହେବ।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଭାରତ 2047 ସଂକଳ୍ପରେ ଓଡ଼ିଶାର ଭୂମିକା ସବୁଠାରୁ ନିର୍ଣ୍ଣାୟକ ରହିବ। ରାଜ୍ୟର ଚାଷୀ, ଶ୍ରମିକ, ଯୁବକ, ସ୍ୱାବଲମ୍ବୀ ମହିଳାଙ୍କ ଅବଦାନ ପାଇଁ ଓଡ଼ିଶା ଦେଶର ଆର୍ଥିକ ଓ ଶିଳ୍ପ ବିକାଶର ପ୍ରମୁଖ ଇଞ୍ଜିନ୍ ପାଲଟିବ। ସ୍ୱାଧୀନତା ଦିବସ ଅବସରରେ ଦେଶର ସୁରକ୍ଷାରେ ନିୟୋଜିତ ବୀର ସୈନିକ ଓ ପୁଲିସ୍ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ଗୌରବର ସହ ସମ୍ମାନିତ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଆୟୋଜିତ ତ୍ରିରଙ୍ଗା ପଦଯାତ୍ରାରେ ଛାତ୍ରଛାତ୍ରୀ ଓ ବହୁ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତି ପରିଡ଼ା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ଥିଲେ। ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅବସରରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସମ୍ବଲପୁର ରିଜର୍ଭ ପୁଲିସ୍ ପଡ଼ିଆରୁ ଏକ ଶୋଭାଯାତ୍ରା ସମ୍ବଲପୁର ସହରର ମୁଖ୍ୟ ରାସ୍ତା ଦେଇ ଜେଲ୍ ଛକରେ ପହଞ୍ଚିଥିଲା। କାର୍ଯ୍ୟକ୍ରମରେ ସ୍କୁଲ୍ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଯୋଗଦେଇ ପଦଯାତ୍ରାରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗଦେଇ କହିଥିଲେ,
2: ସେ ସଂକଳ୍ପ ସମ୍ବଲପୁର ମାଟି ସାକାର କରିଛି। ଆଗାମୀ ପିଢ଼ି ଯୋଉ ପ୍ରକାର ଉତ୍ସାହ ସହିତ ଝିପି ଝିପି ବର୍ଷାରେ ନିଜକୁ ଭିଜି ଭିଜି ସେମାନେ ତ୍ରିରଙ୍ଗା ସହିତ ଆଜି ନଗର ପରିକ୍ରମା କରିଛନ୍ତି। ଜିଲ୍ଲା ପ୍ରଶାସନ ସହିତ ସମସ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କୁ ଧରିକି ସମସ୍ତ ସମ୍ବଲପୁର ବାସୀ ଉତ୍ସାହର ସହିତ ଏ ତ୍ରିରଙ୍ଗା ଯାତ୍ରା ସଫଳ କରିଛନ୍ତି।
0: ଦେଶ ପାଇଁ ଅସୀମ ତ୍ୟାଗ ଓ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍କରଣ କରି ଭାରତ ଛାଡ଼ ଆନ୍ଦୋଳନର ସ୍କୃତି ଉଦ୍ଦେଶ୍ୟରେ ଆଜିର ଦିନକୁ ଦେଶବ୍ୟାପୀ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1942 ଅଗଷ୍ଟ 8 ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ଦେଶର ଇତିହାସର ଦିଗ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
3: ଇଂରେଜ ସରକାରଙ୍କ ବିରୁଦ୍ଧରେ ଭାରତ ଛାଡ଼ ଆନ୍ଦୋଳନ ଏକ ସର୍ବଭାରତୀୟ ଆନ୍ଦୋଳନରେ ପରିଣତ ହୋଇ କ୍ରାନ୍ତିର ରୂପ ନେଇଥିଲା। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମନେ ପକାଇ ଅଗଷ୍ଟ 9 ଅର୍ଥାତ୍

0: ଆଜିର ଦିନକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଏବଂ ଆନ୍ଦୋଳନକାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଏହି ବୀର ସେନାନୀମାନଙ୍କ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଯୁଗେ ଯୁଗେ ପ୍ରେରଣାର ସ୍ରୋତ ହୋଇ ରହିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଛାଡ଼ ଆନ୍ଦୋଳନର ଡାକରାରେ ଦେଶର ସ୍ୱାଧୀନତା ସଂଗ୍ରାମକୁ ଅମାପ ଶକ୍ତି ମିଳିଥିଲା। ଉପନିବେଶବାଦୀ ଶାସନରୁ ମୁକ୍ତି ପାଇବା ପାଇଁ ଭାରତୀୟଙ୍କ ଅତୁଟ ସଂକଳ୍ପକୁ ଏହା ପ୍ରତିଫଳିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରିବା ସହ ଦେଶର ବୀର ସେନାନୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଭାରତୀୟ ସ୍ୱାଧୀନତା ସଂଗ୍ରାମର ସଂଗ୍ରାମୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ବୀର ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ଏବଂ ଦେଶପ୍ରେମ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଅଗଷ୍ଟ କ୍ରାନ୍ତି ଦିବସରେ ସ୍ୱାଧୀନତା ସଂଗ୍ରାମର ମହାନ ସେନାନୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ କହିଛନ୍ତି, ସେମାନଙ୍କ ରାଷ୍ଟ୍ରପ୍ରେମ ଏବଂ ମାତୃଭୂମି ପ୍ରତି ସମର୍ପଣ ଭାବ ସବୁଦିନ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ କାର୍ଯ୍ୟକ୍ରମ ପାଳନ କରାଯାଉଛି। ନବରଙ୍ଗପୁର ପୁରୁଣା ବ୍ରିଟିଶ ଜେଲ୍ ପରିସରରେ ଆଜି ଅଗଷ୍ଟ କ୍ରାନ୍ତି ମଶାଲ ଶହୀଦ ଶ୍ରଦ୍ଧାଞ୍ଜଳି ତିଥି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ସଂଗ୍ରାମୀ ଶହୀଦ ସ୍କୃତି ସଂସଦ ଓ ଆଦିବାସୀ ଶହୀଦ ସାଂସ୍କୃତିକ ସ୍କୃତି କେନ୍ଦ୍ର ନବରଙ୍ଗପୁରର ମିଳିତ ପ୍ରଚେଷ୍ଟାରେ ଦେଶର ସ୍ୱାଧୀନତା ସଂଗ୍ରାମୀରେ ଝାସ ଦେଇଥିବା ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
1: ରାଜ୍ୟରେ ଧାନ ପଞ୍ଜିକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। ପଞ୍ଜିକରଣ ପ୍ରକ୍ରିୟା ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଚାଲିବ। ଆବଶ୍ୟକସ୍ଥଳେ ସମୟସୀମାକୁ ଆହୁରି ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଜମିପଟ୍ଟାର ଆର୍ଓଆର୍ ଦାଖଲ ପରେ 2 ଦିନ ମଧ୍ୟରେ ପ୍ରମାଣପତ୍ର ପ୍ରଦାନ କରାଯିବ। ଆବଶ୍ୟକୀୟ କାଗଜପତ୍ର ଦାଖଲ କରି ଭାଗଚାଷୀମାନେ ପଞ୍ଜିକରଣ କରିପାରିବେ। ସରକାର ସମସ୍ତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଜନଜାତିଙ୍କ ଅଧିକାର ଏବଂ ସମ୍ମାନର ସୁରକ୍ଷା ପାଇଁ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଜନଜାତି ଦିବସ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଜନଜାତି ଧାତ୍ରୀଙ୍କୁ ସମ୍ମାନ, ଜୀବନ ଏବଂ କଲ୍ୟାଣର ସୁରକ୍ଷା। ଜାତିସଂଘ ଦ୍ୱାରା 1994 ଡିସେମ୍ବର ମାସରେ ଜନଜାତିଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଏହି ଦିବସ ପାଳନ ଲାଗି ପ୍ରସ୍ତାବ ଗୃହୀତ ହୋଇଥିଲା। ଆନ୍ତର୍ଜାତିକ ଜନଜାତି ଦିବସ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ରାଜ୍ୟପାଳ ଡକ୍ଟର କମ୍ଭମ୍ପାଟି କହିଛନ୍ତି, ଆଜିର ଦିବସ ଦେଶର ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟ, ପରମ୍ପରା ଓ ଅବଦାନକୁ ସମ୍ମାନ ଜଣାଇ ସେମାନଙ୍କ ସୁରକ୍ଷା ଲାଗି ସମସ୍ତେ କାର୍ଯ୍ୟ କରିବା ଆବଶ୍ୟକ। ସେ କହିଛନ୍ତି, ସେମାନଙ୍କ ଭାଷା, କଳା, ପରମ୍ପରା, ରୀତିନୀତି ଏବଂ ପାରମ୍ପରିକ ଜ୍ଞାନ ପ୍ରକୃତି ସହିତ ଥିବା ଗଭୀର ସମ୍ପର୍କକୁ ପ୍ରତିଫଳିତ କରେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଆମ ସମୃଦ୍ଧ ସାଂସ୍କୃତିକ ପରମ୍ପରା, ଭାଷା ଓ ଐତିହ୍ୟର ବାହକ ହେଉଛନ୍ତି ଜନଜାତି ସମାଜ। ସେମାନଙ୍କ ସୁରକ୍ଷା ଓ ସଶକ୍ତିକରଣ ଲାଗି ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆନ୍ତର୍ଜାତିକ ଜନଜାତି ଦିବସ ଅବସରରେ ପ୍ରାଚୀନ ପରମ୍ପରାର ରକ୍ଷକ ଆଦିବାସୀ ସମାଜକୁ ଜ୍ଞାନର ଜୀବନ୍ତ ଭଣ୍ଡାର ବୋଲି କହିଛନ୍ତି। ରାୟଗଡ଼ା ଜିଲ୍ଲା ଆଦିବାସୀ ସମାଜ ପକ୍ଷରୁ ଏହି ଅବସରରେ ବିଷମ କଟକଠାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡ଼ାସ୍ଥିତ ମୁନିଖୋଲ ପଡ଼ିଆଠାରେ ଜିଲ୍ଲା ଆଦିବାସୀ ସମାଜ ପକ୍ଷରୁ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା। ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଲେଖିକା ସରଳା ଦେବୀଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏହି ଅବସରରେ ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍କତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ନୂଆପଡ଼ା ଜିଲ୍ଲା ତରବୋଡ଼ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ଏକକ ବ୍ୟବହାର ପ୍ଲାଷ୍ଟିକ୍ ବିରୋଧୀ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ଏବଂ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ନେଇ ସଚେତନତା ସୃଷ୍ଟି କରିଥିଲେ। ଭଦ୍ରକ ସହର ଗାନ୍ଧି ପଡ଼ିଆ ନୂଆବଜାରସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ 639 ଜଣ ଛାତ୍ରଛାତ୍ରୀ 100ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ସଚିବ ବି ପରମେଶ୍ୱରନ୍ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରୀ ପରମେଶ୍ୱରନ୍ ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିବା ସହ ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ପାଣିପାଗ ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଝାଡ଼ଖଣ୍ଡ ଉପରେ ସୃଷ୍ଟି ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି।

ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହି ସମୟ ମଧ୍ୟରେ ପ୍ରାୟ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଗତ 24 ଘଣ୍ଟା ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ଆଗଲପୁରରେ ସର୍ବାଧିକ 132 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରରୁ 12 ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ 2

ପାଳନ କରାଯାଉଛି ଅଗଷ୍ଟ କ୍ରାନ୍ତି ଦିବସ। ସମସ୍ତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବେ ସରକାର ଏବଂ ଲଘୁଚାପ ପ୍ରଭାବରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ 11ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍‌ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା। ପ୍ରଚାର କରୁଛୁ କେତୋଟି ଭକ୍ତିଗୀତ। ଭକ୍ତିଗୀତର ପ୍ରଥମେ ଶିଳ୍ପୀ ସୁଭାଶିଷ, କଣ୍ଠରେ ତାଙ୍କର ଅଲେଖ ବିଶ୍ୱାଳଙ୍କ ରଚନା।

ଶୁଣୁଥିଲେ ଆଜି ସନ୍ଧ୍ୟାର କେତୋଟି ଭକ୍ତିଗୀତ। ଶିଳ୍ପୀମାନେ ଥିଲେ ସୁଭାଶିଷ, ନମିତା ଅଗ୍ରୱାଲ ଏବଂ ଭିକାରୀ ବଳ। ଆକାଶବାଣୀ ବାରିପଦା, ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମେ ଶିଳ୍ପୀ ନିବେଦିତା, କଣ୍ଠରେ ତାଙ୍କର ନିଜାମଙ୍କ ରଚନା।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀମାନେ ଥିଲେ ନିବେଦିତା, ବାବୁଲ ସୁପ୍ରିୟ ଏବଂ ଶିବା। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ। ଆଜିର ସୂଚନା ସହ ମୁଁ କନକ ମଞ୍ଜରୀ ବାରିକ।

ବର୍ଜ୍ୟବସ୍ତୁ ମୁକ୍ତ ଅଞ୍ଚଳ ଅଭିଯାନ ସମ୍ପର୍କରେ ଆଉ ଏକ ସୂଚନା। ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା। ସୂଚନାଟି ଏତିକିରେ ଶେଷ ହେଲା।

ସୂଚନା ଓ ସମ୍ବାଦ ଆଜି ପାଇଁ ଏତିକି। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଜନଜୀବନ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ବିଜ୍ଞାପନ ପରେ ପରେ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ବଡ଼ ବୋହୁ, ଏଇଟା ତୁମ ନାଁରେ।
2: ଏତେ ଜଲ୍ଦି କ'ଣ ପାଇଁ?
1: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
3: ସବୁ କିଛି, ମୋ ବ୍ୟାଙ୍କ ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କଣ?
4: RBI କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଶୁଣନ୍ତୁ, କଣ ଆପଣ PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ବିଷୟରେ ଶୁଣିଛନ୍ତି?
5: ଭାରତ ସରକାର କା ଲକ୍ଷ ସୋଲର ପାୱର ସେ ବିଜୁଳି ବିଲ ଜିରୋ କରନେ କା ଭି ହେ।
2: ଏଥିରେ ଆପଣଙ୍କ ଘର ସୂର୍ଯ୍ୟ ଘର ହେଇଯିବ, ମାନେ ବିଜୁଳି ବିଲ ଜିରୋ। ଆଉ ଅଧିକ ବିଜୁଳି ଉତ୍ପାଦନ ହେଲେ ବିଜୁଳି ଗ୍ରିଡ କୁ ବିକି ପଇସା ରୋଜଗାର କରିପାରିବେ। ତେବେ ବସିଛନ୍ତି କଣ ପାଇଁ? ଏବେ ହିଁ ଭିଜିଟ କରନ୍ତୁ PM ସୂର୍ଯ୍ୟ ଘର.gov.in।
6: ଘରେ ଘରେ ସୂର୍ଯ୍ୟ ଘରେ।

0: ଅନୁସାଲି ବ୍ଲକ ପୌରସ୍ତମ୍ଭର ଜିଲ୍ଲା ଗଞ୍ଜାମ। ମୁଁ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ଯୋଗୁଁ ଆର୍ଥିକ 85,000 ଟଙ୍କା ସହାୟତା ପାଇଲି। ପ୍ରତ୍ୟେକ ଚାଷୀ ଭାଇ ଭଉଣୀଙ୍କୁ ଅନୁରୋଧ, ସମସ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା କରନ୍ତୁ।
1: ଖରିଫ ଫସଲ ବୀମା ପାଇଁ ଶୀଘ୍ର ପଞ୍ଜୀକରଣ କରନ୍ତୁ।
2: ବ୍ୟାଙ୍କ ଶାଖା, ବୀମା କମ୍ପାନୀ, କୃଷି ଋଣ ସମିତି, ଜନସେବା କେନ୍ଦ୍ର, CSC କୁ ଯୋଗାଯୋଗ କରନ୍ତୁ।
1: ଫସଲ ବୀମା ସମ୍ବନ୍ଧୀୟ ସୂଚନା ପାଇଁ ହେଲ୍ପଲାଇନ୍ ନମ୍ବର 1447 କୁ କଲ୍ କରନ୍ତୁ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ହର୍ ଘର୍ ତିରଙ୍ଗା ଅଭିଯାନରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ତିରଙ୍ଗା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ୱାଭିମାନ ଓ ଏକତାର ନୂତନ ତରଙ୍ଗ ସୃଷ୍ଟି କରେ, କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ସମେତ 16 ରାଜ୍ୟରେ ଆର୍ଥିକ ଦୁର୍ବଳ ବର୍ଗର ପରିବାର ପାଇଁ ପିଏମ୍ଏୱାଇ 2.0 ଅଧୀନରେ 2 ଲକ୍ଷରୁ ଉର୍ଦ୍ଧ୍ୱ ବାସଗୃହ ମଞ୍ଜୁର। ବିଭିନ୍ନ ସରକାରୀ ବିଭାଗରେ ନବନିଯୁକ୍ତଙ୍କୁ ଆସନ୍ତାକାଲି ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ଏବଂ ଭାରତ ଛାଡ଼ ଆନ୍ଦୋଳନର ସ୍କୃତିରେ ଆଜି ପାଳନ କରାଯାଉଛି ଅଗଷ୍ଟ କ୍ରାନ୍ତି ଦିବସ। ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବ୍ୟାପୀ ଆଜିଠାରୁ 17 ପର୍ଯ୍ୟନ୍ତ ହର୍ ଘର୍ ତିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଦେଶପ୍ରେମ, ଜାତୀୟ ଏକତା, ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନରେ ନାଗରିକଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍ ଘର୍ ତିରଙ୍ଗା ଅଭିଯାନରେ ସାମିଲ ହେବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ବିକଶିତ ଭାରତ ଗଠନ ଦିଗରେ ସାମୁହିକ ସଂକଳ୍ପ ନେବା ଲାଗି ଶ୍ରୀ ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ତିରଙ୍ଗା ପତାକା ହେଉଛି ଦେଶର ଗର୍ବ ଓ ଗୌରବ। ଦେଶ ପାଇଁ ଏହା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ନିରନ୍ତର ଉତ୍ସାହ ପ୍ରଦାନ କରିଥାଏ। ବନ୍ଦେ ମାତରମ୍ର 150 ବାର୍ଷିକୀ ପାଳନ ସହିତ ଚଳିତ ବର୍ଷ ଏହି ଅଭିଯାନକୁ ଉତ୍ସର୍ଗୀକୃତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ତିରଙ୍ଗା 140 ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରଠାରେ ଆଜି ରାଜ୍ୟସ୍ତରୀୟ ହର୍ ଘର୍ ତିରଙ୍ଗା ଅଭିଯାନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, 1942 ଅଗଷ୍ଟ ମାସ 9 ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରୁ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମକୁ ନୂତନ ଦିଗ୍ଦର୍ଶନ ଦେଇଥିଲା। ଜାତୀୟ ପତାକା ତ୍ରିରଙ୍ଗାର କେଶରୀ ରଙ୍ଗ ସାହସ ଓ ତ୍ୟାଗ, ଶ୍ୱେତରଙ୍ଗ ଶାନ୍ତି ଓ ସତ୍ୟ, ସବୁଜ ରଙ୍ଗ ସମୃଦ୍ଧି ଏବଂ ଅଶୋକଚକ୍ର ନିରନ୍ତର କର୍ତ୍ତବ୍ୟ ପଥରେ ଆଗେଇ ଚାଲିବାର ଶିକ୍ଷା ଦେଇଥାଏ। ତିରଙ୍ଗା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶପ୍ରେମ, ସ୍ୱାଭିମାନ ଓ ଏକତାର ଏକ ନୂତନ ତରଙ୍ଗ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସମଗ୍ର ଦେଶରେ ଏକ ଗଣ ଆନ୍ଦୋଳନରେ ପରିଣତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା 13-15 ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଘର, ଅନୁଷ୍ଠାନ ଓ ପୁରପଲ୍ଲୀରେ ତ୍ରିରଙ୍ଗା ପତାକା ଉଡ଼ାଇ ଏହି ଜାତୀୟ ପର୍ବକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
1: ସାରା ଦେଶ ଦେଶ ପ୍ରେମରେ ପ୍ଲାବିତ ହୋଇଯିବ। ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ବଳିଦାନ ଦେଇଥିବା ସ୍ୱତନ୍ତ୍ର ସେନାନୀଙ୍କୁ ଦେଶ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ମଧ୍ୟ କରିବ। ସବୁ ସଂଘର୍ଷ ଆନ୍ଦୋଳନ ତା ବିପ୍ଳବର କିଛି ପ୍ରତୀକ ଥାଏ, ଯାହା ସଂଗ୍ରାମୀଙ୍କୁ ଏକତା ସୂତ୍ରରେ ବାନ୍ଧି ଦେଇଥାଏ। ଆଜି ପୁଣି ଥରେ ସାରା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ହର୍ ଘର୍ ତିରଙ୍ଗା, ଘରେ ଘରେ ତିରଙ୍ଗାର ଆୟୋଜନ ଆଜି କରାଯାଉଛି।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ଲାଷ୍ଟିକ୍ର ବ୍ୟବହାର ନ କରିବା ସହିତ ପରିବେଶ ଅନୁକୂଳ ତ୍ରିରଙ୍ଗା ଉତ୍ସବ ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅବସରରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟଠାରେ ହର୍ ଘର୍ ତିରଙ୍ଗା କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାଚସ୍କତି ସୁରମା ପାଢ଼ୀ ଯୋଗଦେଇ ଦେଶର ସ୍ୱାଧୀନତା ଓ ସାର୍ବଭୌମତ୍ୱର ପ୍ରତୀକ ତ୍ରିରଙ୍ଗା ପ୍ରତି ସମ୍ମାନ ପ୍ରଦର୍ଶନ ସହ ଦେଶପ୍ରେମର ଭାବନାକୁ ସୁଦୃଢ଼ କରିବା ଉପରେ ହର୍ ଘର୍ ତିରଙ୍ଗା ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ଜିଲ୍ଲାର ଲୋଇସିଂହାର ଆଗଲପୁର ବ୍ଲକରେ ଆୟୋଜିତ ତିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ନବରଙ୍ଗପୁର ଜିଲ୍ଲାରେ ଏକ ବିଶାଳ ତିରଙ୍ଗା ରାଲି ସହ ବନ୍ଦେ ମାତରମ୍ ଗାନକୁ ବ୍ୟାପକ ଭାବେ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଦେଶ ପାଇଁ ଅସୀମ ତ୍ୟାଗ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍କରଣ କରି ଭାରତ ଛାଡ଼ ଆନ୍ଦୋଳନର ସ୍କୃତି ଉଦ୍ଦେଶ୍ୟରେ ଆଜିର ଦିନକୁ ଦେଶବ୍ୟାପୀ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1942 ଅଗଷ୍ଟ 8 ତାରିଖରେ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ଦେଶର ଇତିହାସର ଦିଗ ପରିବର୍ତ୍ତନରେ

ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଇଂରେଜ ସରକାରଙ୍କ ବିରୁଦ୍ଧରେ ଭାରତ ଛାଡ଼ ଆନ୍ଦୋଳନ ଏକ ସର୍ବଭାରତୀୟ ଆନ୍ଦୋଳନରେ ପରିଣତ ହୋଇ କ୍ରାନ୍ତିର ରୂପ ନେଇଥିଲା। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମନେ ପକାଇ ଅଗଷ୍ଟ 9 ତାରିଖକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି ଏହି ବୀର ସେନାନୀମାନଙ୍କ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଯୁଗେ ଯୁଗେ ପ୍ରେରଣାର ସ୍ରୋତ ହୋଇ ରହିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଛାଡ଼ ଆନ୍ଦୋଳନର ଡାକରାରେ ଦେଶର ସ୍ୱାଧୀନତା ସଂଗ୍ରାମକୁ ଅମାପ ଶକ୍ତି ମିଳିଥିଲା। ଉପନିବେଶବାଦୀ ଶାସନରୁ ମୁକ୍ତି ପାଇବା ପାଇଁ ଭାରତୀୟମାନଙ୍କ ଅତୁଟ ସଂକଳ୍ପକୁ ଏହା ପ୍ରତିଫଳିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରିବା ସହ ଦେଶର ବୀର ସେନାନୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କେନ୍ଦ୍ରାପଡ଼ା ତିନିମୁହାଣୀ ଗାନ୍ଧୀ ସ୍କୃତି ପୀଠରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର୍ ଆୟର, ବିଧାୟକ ଗଣେଶ୍ୱର ବେହେରାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ କେନ୍ଦ୍ରାପଡ଼ା ପଦଯାତ୍ରାର ସ୍କୃତିଚାରଣ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟଠାରେ ଏହି ନିଯୁକ୍ତିମେଳାର ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ପିଏମ୍ଏୱାଇ ୟୁ ଏବଂ ପିଏମ୍ଏୱାଇ 2.0 ଅଧୀନରେ 1,25,00,000 ଉର୍ଦ୍ଧ୍ୱ ଆବାସ ମଞ୍ଜୁର ହୋଇଥିବା ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ 1,00,000,000 ଉର୍ଦ୍ଧ୍ୱ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଛି। ଓଡ଼ିଶା ସମେତ 16 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥନୈତିକ ଦୁର୍ବଳ ବର୍ଗର ପରିବାରଗୁଡ଼ିକ ପାଇଁ ପିଏମ୍ଏୱାଇ 2.0 ଅଧୀନରେ 2,09,000 ଉର୍ଦ୍ଧ୍ୱ ବାସଗୃହ ମଞ୍ଜୁର କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଓଡ଼ିଶା ହାଇକୋର୍ଟର ଦୁଇଜଣ ବିଚାରପତିଙ୍କ ବଦଳିକୁ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିଶ କରିଛନ୍ତି। ଜଷ୍ଟିସ୍ ମାନସ ରଞ୍ଜନ ପାଠକଙ୍କୁ ଗୁଜରାଟ ହାଇକୋର୍ଟକୁ ଏବଂ ଜଷ୍ଟିସ୍ କୃଷ୍ଣରାମ ମହାପାତ୍ରଙ୍କୁ ଛତିଶଗଡ଼ ହାଇକୋର୍ଟକୁ ବଦଳି ପାଇଁ କଲେଜିୟମ୍ ସୁପାରିଶ କରିଛନ୍ତି। ନୟାଗଡ଼ଠାରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ସହ ଜନସାଧାରଣଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ପର୍କିତ ସଚେତନତା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ୱଚ୍ଛ ସହର ଓ ସୁସ୍ଥ ସମାଜ ଗଠନ ପାଇଁ ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅଂଶ ଭାବେ ଗ୍ରହଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ବିଭାଗୀୟ ଅଧିକାରୀ, ସଫେଇ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସେର୍କେ ଚିତ୍ରକୋଣ୍ଡା ବ୍ଲକ ଗସ୍ତ କରି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି। ବୈଠକରେ ଚିତ୍ରକୋଣ୍ଡା ବ୍ଲକର ବୁଥସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା କରାଯାଇଥିବା ଅନ୍ଲାଇନ୍ ଦସ୍ତାବିଜ୍ ଦାଖଲ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏକ ସ୍ୱଚ୍ଛ, ସମ୍ପୂର୍ଣ୍ଣ ଏବଂ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଜନଜାତି ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଆଦିବାସୀ ସମାଜର ସ୍ୱାଭିମାନ, ଅଧିକାର ଓ ସାଂସ୍କୃତିକ ଐତିହ୍ୟକୁ ଆହୁରି ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ନରସିଂହ ମାଡ଼କାମି, ମଙ୍ଗୁ ଖିଲୋ ପ୍ରମୁଖ ଯୋଗଦେଇ ଜନଜାତିମାନଙ୍କ ଅଧିକାର, ସାମ୍ବିଧାନିକ ସୁବିଧା ଓ ସ୍ଥାୟୀ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ସାଳନ୍ଦୀ ଓ ନାଳିଆ ନଦୀରେ ବନ୍ୟା ଆସିବାରୁ ଜିଲ୍ଲାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ତିହିଡ଼ି ବ୍ଲକର ବାର, ବିଲଣା, ବାରସର ପଞ୍ଚାୟତ ସମେତ ଚାନ୍ଦବାଲି, ଭଦ୍ରକ, ବାସୁଦେବପୁର, ଭଣ୍ଡାରୀପୋଖରୀ ଏବଂ ଧାମନଗର ଆଦି 6 ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ଜିଲ୍ଲାର ବିଭିନ୍ନ ବ୍ଲକରେ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଝାଡ଼ଖଣ୍ଡ ଉପରେ ସୃଷ୍ଟି ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ହର୍ ଘର୍ ତିରଙ୍ଗା ଅଭିଯାନରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ତ୍ରିରଙ୍ଗା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ୱାଭିମାନ ଓ ଏକତାର ନୂତନ ତରଙ୍ଗ ସୃଷ୍ଟି କରେ, କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ସମେତ 16 ରାଜ୍ୟରେ ଆର୍ଥିକ ଦୁର୍ବଳ ବର୍ଗର ପରିବାର ପାଇଁ ପିଏମ୍ଏୱାଇ 2.0 ଅଧୀନରେ 2,00,000 ଉର୍ଦ୍ଧ୍ୱ ବାସଗୃହ ମଞ୍ଜୁର। ବିଭିନ୍ନ ସରକାରୀ ବିଭାଗରେ ନବନିଯୁକ୍ତଙ୍କୁ ଆସନ୍ତାକାଲି ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ଏବଂ ଭାରତ ଛାଡ଼ ଆନ୍ଦୋଳନର ସ୍କୃତିରେ ଆଜି ପାଳନ କରାଯାଉଛି।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ। ଆଜି ଏଥିରେ ଶୁଣିବା ସାନ୍ତାଳୀ ସମ୍ପ୍ରଦାୟର ଗୀତ।

ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ସାନ୍ତାଳ ସମ୍ପ୍ରଦାୟର ଘାସ ବଛା ସମୟର ଗୀତ। ପରିବେଷଣ କରିଛନ୍ତି ସାଓନା ହାସଦା ଏବଂ ତାଙ୍କର ସାଥୀ କଳାକାରମାନେ। ବିଲରେ କାମ କରୁ କରୁ ବିଶ୍ରାମ ନେଇଥାନ୍ତି। ଏହି ବିଶ୍ରାମ ନେବା ସମୟରେ ଏହି ଗୀତଟି ଗାଇଥାନ୍ତି।

ସାଓନା ହାସଦା ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ବିନୋଦ ସରେନ, ଚୈତନ୍ୟ ବେସ୍ରା, ସାଂଖାଇ ହେମ୍ରମ, ହିନ୍ଦୁ ହେମ୍ରମ, ଅନ୍ତ ହେମ୍ରମ, ସୁଖୀ ସରେନ, ସୁଗି ହେମ୍ରମ, ପାର୍ବତୀ ବେସ୍ରା ଏବଂ ଶ୍ୟାମଚରଣ ମୁର୍ମୁ।

ଶେଷ ହେଲା କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ആകാശവാണി. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ହର୍ ଘର୍ ତିରଙ୍ଗା ଅଭିଯାନରେ ଦେଶବାସୀଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ. ପିଏମ୍ ଆବାସ ଯୋଜନା ଅଧୀନରେ ଦେଶରେ 1,25,00,000 ଉର୍ଦ୍ଧ୍ୱ ଆବାସ ହୋଇଛି ମଞ୍ଜୁର. ଚୀନ୍ର ପୂର୍ବ ଉପକୂଳରେ ସ୍ଥଳଭାଗ ସ୍ପର୍ଶ କଲା ଟାଇଫୁନ୍ ଡଲ୍ଫିନ୍. ଭାରତ ଆମେରିକା ନୌସେନା ପକ୍ଷରୁ ଆସନ୍ତାକାଲିଠାରୁ ମିଳିତ ଭାବେ ଆରମ୍ଭ ହେବ ବିସ୍ଫୋରକ ଅସ୍ତ୍ର ନିରୋଧି ଅଭ୍ୟାସ. ଏବଂ କୋରିଆ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ମହିଳା ଏକକ ବର୍ଗରେ ଟାଇଟଲ୍ ହାସଲ କଲେ ଭାରତର ଅସ୍ମିତା ଚାଲିଆ. ଦେଶବ୍ୟାପୀ ହର୍ ଘର୍ ତିରଙ୍ଗା ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। 17 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଦେଶପ୍ରେମ, ଜାତୀୟ ଏକତା, ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନରେ ନାଗରିକଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। 2022 ମସିହାରୁ ଆଜାଦି କା ଅମୃତ ମହୋତ୍ସବ ପାଳନର ଅଂଶ ଭାବେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଭାରତର ସବୁଠାରୁ ଜନଭାଗିଦାରୀ ଅଭିଯାନ ମଧ୍ୟରୁ ଏହା ଅନ୍ୟତମ। ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ ସହିତ ଚଳିତ ବର୍ଷ ଏହି ଅଭିଯାନ ବିଶେଷ ଗୁରୁତ୍ୱ ବହନ କରୁଛି। ଏହି ଅବସରରେ ଦେଶବ୍ୟାପୀ ବନ୍ଦେ ମାତରମ୍ ସାମୂହିକ ଗାନର ଆୟୋଜନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଦେଶବାସୀଙ୍କୁ ଏହି ଅଭିଯାନରେ ସାମିଲ ହୋଇ ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ବନ୍ଦେ ମାତରମ୍ ଗାନ କରିବାକୁ ଆହ୍ୱାନ ଦିଆଯାଇଛି।

ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଆଜି ହର୍ ଘର୍ ତିରଙ୍ଗା ଅଭିଯାନର ଅଂଶସ୍ୱରୂପ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ଶ୍ରୀବିଜୟପୁରମ୍ସ୍ଥିତ ଫ୍ଲାଗ୍ ପଏଣ୍ଟଠାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ଦେଶର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଉପରାଷ୍ଟ୍ରପତି ଡକ୍ଟର ବିଆର୍ ଆମ୍ବେଦକର ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ଅଡିଟୋରିୟମ୍ଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ତିରଙ୍ଗା କନ୍ସର୍ଟ ଅନ୍ ବନ୍ଦେ ମାତରମ୍ରେ ଯୋଗ ଦେଇଥିଲେ। ଶ୍ରୀ ରାଧାକୃଷ୍ଣନ୍ ଭାରତର ସ୍ୱାଧୀନତା ସଂଗ୍ରାମ ସହ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରହିଥିବା ସ୍ୱର୍ଣ୍ଣିମମୟ ଐତିହ୍ୟର ସ୍କରଣ କରିଥିଲେ। ସେ କହିଛନ୍ତି ଏହି ଦ୍ୱୀପପୁଞ୍ଜରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅକଥନୀୟ ଅତ୍ୟାଚାର ଦିଆଯାଉଥିଲା। ଦେଶର ସ୍ୱାଧୀନତା ସଂଗ୍ରାମ ପାଇଁ ସେମାନେ ଅକଳ୍ପନୀୟ ଯନ୍ତ୍ରଣା ଭୋଗ କରିଥିଲେ। ସେଲୁଲାର ଜେଲ୍ର ଉଲ୍ଲେଖନୀୟ ଐତିହ୍ୟ ବର୍ଷ୍ଣନା କରି ଶ୍ରୀ ରାଧାକୃଷ୍ଣନ୍ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଏବଂ ଅବଦାନକୁ ମନେ ପକାଇଥିଲେ। ସେ ମଧ୍ୟ 1943 ଡିସେମ୍ବର 30 ତାରିଖ ଐତିହାସିକ ଦିବସର ସ୍କୃତିଚାରଣ କରି କହିଥିଲେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏହିଦିନ ପୋର୍ଟ ବ୍ଲେୟର୍ଠାରେ ତ୍ରିରଙ୍ଗା ପତାକା ଉଡ଼ାଇଥିଲେ। ବନ୍ଦେ ମାତରମ୍ ଜୟଗାନ ସମ୍ପର୍କରେ ଉପରାଷ୍ଟ୍ରପତି କହିଛନ୍ତି, ଏହି ସଙ୍ଗୀତ ସ୍ୱାଧୀନତା ଆନ୍ଦୋଳନ ସମୟରେ ଦେଶବାସୀଙ୍କ ମଧ୍ୟରେ ଜାତୀୟତାବାଦ ଏବଂ ଏକତାର ମନୋଭାବ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଭାରତର ବିବିଧତା ମଧ୍ୟରେ ଏକତାର ପ୍ରତୀକ ବୋଲି ସେ ବର୍ଷ୍ଣନା କରିଛନ୍ତି। ଶ୍ରୀ ରାଧାକୃଷ୍ଣନ୍ ଆଣ୍ଡାମାନ ନିକୋବର ଦୁଇଦିନିଆ ଗସ୍ତରେ ଯାଇଛନ୍ତି। ଗତକାଲି ସେ ସେଲୁଲାର ଜେଲ୍ ଜାତୀୟ ସ୍ମାରକୀ ପରିଦର୍ଶନ କରି ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍ ଘର୍ ତିରଙ୍ଗା ଅଭିଯାନରେ ଦେଶବାସୀ ଆଗ୍ରହ ଏବଂ ଉତ୍ସାହ ସହକାରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ବିକଶିତ ଭାରତ ଗଠନ ଦିଗରେ ସାମୁହିକ ସଂକଳ୍ପ ନେବା ଲାଗି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ତିରଙ୍ଗା ପତାକା ହେଉଛି ଦେଶର ଗର୍ବ ଓ ଗୌରବ। ଦେଶ ପାଇଁ ଏହା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ନିରନ୍ତର ଉତ୍ସାହ ପ୍ରଦାନ କରିଥାଏ। ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ ସହିତ ଚଳିତ ବର୍ଷ ଏହି ଅଭିଯାନକୁ ଉତ୍ସର୍ଗୀକୃତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ପୁଡୁଚେରୀ ମୁରୁକା ଥିଏଟର ସିଗ୍ନାଲ୍ଠାରେ ହର୍ ଘର୍ ତିରଙ୍ଗା ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଉପରାଜ୍ୟପାଳ କେ କୈଳାସନାଥନ୍, ଗୃହମନ୍ତ୍ରୀ ଏ ନମ ଶିବାୟମ୍ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଜିଏନ୍ଏସ୍ ରାଜଶେଖରନ୍ ଏବଂ ବିଜେପି ସଭାପତି ଭିପି ରାମଲିଙ୍ଗମ୍ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଆୟୋଜିତ ର୍ୟାଲିରେ ସଂଖ୍ୟାଧିକ ଲୋକ ଜାତୀୟ ପତାକା ଧରି ଯାତ୍ରା କରିଥିଲେ। ପୂର୍ବରୁ ଶ୍ରୀ ଶାହା ପୁଡୁଚେରୀସ୍ଥିତ ଗୋରିମେଦୁ ପୁଲିସ୍ ଟ୍ରେନିଂ ସ୍କୁଲ୍ରେ ଆୟୋଜିତ ରାଷ୍ଟ୍ରପତି ପୁଲିସ୍ ଧ୍ୱଜ ପ୍ରଦାନ ଉତ୍ସବରେ ଯୋଗଦେଇ କହିଛନ୍ତି, ନୂତନ ଅପରାଧିକ ଆଇନର ଉଦ୍ଦେଶ୍ୟ ହେଉଛି ଅଧିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଏବଂ ସମୟବଦ୍ଧ ପ୍ରଣାଳୀ ମାଧ୍ୟମରେ ନାଗରିକମାନଙ୍କ ପାଇଁ ନ୍ୟାୟକୁ ସୁନିଶ୍ଚିତ କରିବା। ପୁଡୁଚେରୀ ପୁଲିସ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଶାହା କହିଛନ୍ତି, ରାଷ୍ଟ୍ରପତିଙ୍କ ପୁଲିସ୍ ଧ୍ୱଜ ଗ୍ରହଣ କରିବା ଏକ ଗର୍ବର ବିଷୟ ଏବଂ ଏହା ପୁଲିସ୍ମାନଙ୍କର ଶୃଙ୍ଖଳାଗତ ଜୀବନକୁ ଦର୍ଶାଉଛି। ଶ୍ରୀ ଶାହା କହିଛନ୍ତି, ପୁଡୁଚେରୀ ପୁଲିସ୍

5000 କର୍ମଚାରୀଙ୍କୁ ନେଇ ସୁଦୃଢ଼ ହୋଇଛି। ସେମାନେ ଆନ୍ତଃ ସୁରକ୍ଷା ସହ ଏହି କେନ୍ଦ୍ରଶାସିତ ଅଞ୍ଚଳର ସମ୍ମାନ ଏବଂ ଗରିମାକୁ ରକ୍ଷା କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି। ରାଷ୍ଟ୍ରପତି ପୁଲିସ୍ ଧ୍ୱଜ ଦ୍ୱାରା ସମ୍ମାନିତ ହେବାରେ ପୁଡୁଚେରୀ ଦେଶର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଅଷ୍ଟାଦଶତମ ସ୍ଥାନ ଅଧିକାର କରିଛି ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ପିଏମ୍ଏୱାଇ ୟୁ ଏବଂ ପିଏମ୍ଏୱାଇ 2.0 ଅଧୀନରେ 1,25,00,000 ଉର୍ଦ୍ଧ୍ୱ ଆବାସ ମଞ୍ଜୁର ହୋଇଥିବା ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ 1,00,000,000 ଉର୍ଦ୍ଧ୍ୱ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ପ୍ରାୟ 1,00,000,000 ବାସଗୃହ ମହିଳାଙ୍କ ନାମରେ ମଞ୍ଜୁର ହୋଇଛି। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ବିହାର, ଛତିଶଗଡ଼, ଗୁଜରାଟ, ଜମ୍ମୁ ଓ କାଶ୍ମୀର ସମେତ 16 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥନୈତିକ ଦୁର୍ବଳ ବର୍ଗର ପରିବାରଗୁଡ଼ିକୁ ପିଏମ୍ଏୱାଇ 2.0 ଅଧୀନରେ 2,09,000 ଉର୍ଦ୍ଧ୍ୱ ବାସଗୃହ ମଞ୍ଜୁର କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେଥିମଧ୍ୟରୁ 2,03,000 ଉର୍ଦ୍ଧ୍ୱ ଗୃହ ମହିଳାଙ୍କୁ ପ୍ରଦାନ କରାଯାଇଛି। ସେହିପରି 16,600 ଉର୍ଦ୍ଧ୍ୱ ବାସଗୃହ ବରିଷ୍ଠ ନାଗରିକ, 22,000 ଅନୁସୂଚିତ ଜାତି ହିତାଧିକାରୀ, 14,000 ଉର୍ଦ୍ଧ୍ୱ ଅନୁସୂଚିତ ଜନଜାତି ହିତାଧିକାରୀ ଏବଂ 75,000 ଉର୍ଦ୍ଧ୍ୱ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ମଞ୍ଜୁର କରାଯାଇଛି। ଚୀନ୍ର ପୂର୍ବ ଉପକୂଳରେ ଟାଇଫୁନ୍ ଡଲ୍ଫିନ୍ ସ୍ଥଳଭାଗ ଛୁଇଁଛି, ଫଳରେ ଜେଜିଆଙ୍ଗ ଏବଂ ଫୁଜିଆନ୍ ପ୍ରଦେଶରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଚୀନ୍ର ଜାତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଟାଇଫୁନ୍ ଡଲ୍ଫିନ୍ ପ୍ରଭାବରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ସାଂଘାଇର 2 ବିମାନ ବନ୍ଦରରେ 1,300 ଉର୍ଦ୍ଧ୍ୱ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି। ଚୀନ୍ର ଜେଜିଆଙ୍ଗ, ଫୁଜିଆନ୍, ସାଂଘାଇ, ଜିଆଙ୍ଗସୁ ଆଦି ପ୍ରଦେଶରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ସେଠାକାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଟାଇଫୁନ୍ ଉତ୍ତର ପଶ୍ଚିମମୁଖୀ ହୋଇ କ୍ରମଶଃ ଗତି କରି ଦୁର୍ବଳ ହେବାର ସମ୍ଭାବନା ରହିଛି। ଭାରତୀୟ ନୌସେନା ଏବଂ ଆମେରିକା ନୌସେନା ମିଳିତ ଭାବେ ବିସ୍ଫୋରକ ଅସ୍ତ୍ରଶସ୍ତ ନିରୋଧୀ ଅଭ୍ୟାସ 2026 ଆସନ୍ତାକାଲିଠାରୁ 14 ତାରିଖ ପର୍ଯ୍ୟନ୍ତ ଦକ୍ଷିଣାଞ୍ଚଳ ନାଭାଲ୍ କମାଣ୍ଡ କୋଚିଠାରେ ଆରମ୍ଭ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦୁଇ ନୌସେନା ମଧ୍ୟରେ ବୈଷୟିକ ସହଯୋଗ ସୁଦୃଢ଼ କରିବା, ବିଶେଷକରି ବିସ୍ଫୋରକ ସାମଗ୍ରୀ ପ୍ରତିହତ କରିବା ଦିଗରେ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ଏହି ଅଭ୍ୟାସର ଲକ୍ଷ୍ୟ ରହିଛି। 5 ବ୍ୟାପୀ ହେବାକୁ ଥିବା ଏହି ନୌସେନା ଅଭ୍ୟାସ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ, ଯନ୍ତ୍ରାଂଶ ପ୍ରଦର୍ଶନ ଏବଂ ପରିବେଶ ଭିତ୍ତିକ ଅଭ୍ୟାସ କରାଯିବ। 2005 ଦୁଇ ନୌସେନା ମଧ୍ୟରେ ଏହି ଅଭ୍ୟାସ ଆରମ୍ଭ ହୋଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆସନ୍ତାକାଲି ରାତି 9:30 ଅଙ୍ଗଦାନ, ଅନ୍ଧବିଶ୍ୱାସ ଦୂରୀକରଣ, ଜୀବନ ରକ୍ଷାକାରୀ ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ନୂଆଦିଲ୍ଲୀସ୍ଥିତ ଜାତୀୟ ଅଙ୍ଗ ଏବଂ ଟିସୁ ପ୍ରତିରୋପଣ ସଂଗଠନ ନିର୍ଦ୍ଦେଶକ ଡାକ୍ତର ଅନିଲ କୁମାର ଏବଂ ଏମ୍ସର ଡାକ୍ତର ରାଜେଶ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ 0317-1714-1414-2331-4481 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଜାପାନର ନାଗାସାକିଠାରେ ଯୁକ୍ତରାଷ୍ଟ୍ର ଆମେରିକାର ପରମାଣୁ ବୋମା ନିକ୍ଷେପଣର 81ତମ ବାର୍ଷିକୀ ପାଳନ କରାଯାଉଛି। ଏହି ଅବସରରେ ସେଠାକାର ପ୍ରଧାନମନ୍ତ୍ରୀ ସାନାଏ ତାକାଚି ଆଣବିକ ଅସ୍ତ୍ରମୁକ୍ତ ବିଶ୍ୱ ଗଠନ ଦିଗରେ ଆଗେଇବାକୁ ଗୁରୁତ୍ୱାରୋପ କରିଛନ୍ତି। ଜାପାନର ନୀତି ଆଣବିକ ଅସ୍ତ୍ରନିରୋଧୀ ଚୁକ୍ତି ଉପରେ ପର୍ଯ୍ୟବେସିତ। ନାଗାସାକିର ପିସ୍ ପାର୍କଠାରେ ଆଜି ଆୟୋଜିତ ନିରବ ପ୍ରାର୍ଥନା ସମାରୋହରେ 90 ଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। 1945 ଅଗଷ୍ଟ 9 ଯୁକ୍ତରାଷ୍ଟ୍ର ଆମେରିକା ନାଗାସାକି ଉପରେ ଫ୍ୟାଟ୍ମ୍ୟାନ୍ ନାମକ ପ୍ଲୁଟୋନିୟମ୍ ଡିଭାଇସ୍ ପ୍ରକ୍ଷେପଣ କରିଥିଲା। ଏଥିରେ ପ୍ରାୟ 74,000 ଲୋକ ପ୍ରାଣ ହରାଇଥିଲେ। ଭାରତର ଅସ୍ମିତା ଚଲିଆ କୋରିଆ ମାଷ୍ଟର୍ସ 2026 ବ୍ୟାଡ୍ମିଣ୍ଟନ ମହିଳା ଏକକ ବର୍ଗରେ ଟାଇଟଲ୍ ହାସଲ କରିଛନ୍ତି। ଆଜି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଅସ୍ମିତା ଚୀନ୍ର ପ୍ରତିଦ୍ୱନ୍ଦ୍ୱୀ ହାନ୍ କ୍ୱାନ୍ ସିଂଙ୍କୁ 14-21, 21-14 ଏବଂ 21-14 ସେଟ୍ରେ ପରାସ୍ତ କରିଛନ୍ତି। ଗତକାଲି ସେମିଫାଇନାଲ୍ରେ ଭାରତୀୟ ଖେଳାଳି ରକ୍ସିତା ରାମରାଜଙ୍କୁ 21-13, 16-21 ଏବଂ 21-13 ସେଟ୍ରେ ପରାସ୍ତ କରି ଅସ୍ମିତା ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଥିଲେ। ହର୍ ଘର୍ ତିରଙ୍ଗା ଅଭିଯାନରେ ଦେଶବାସୀଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପିଏମ୍ ଆବାସ ଯୋଜନା ଅଧୀନରେ ଦେଶରେ 1,25,00,000 ଉର୍ଦ୍ଧ୍ୱ ଆବାସ ହୋଇଛି ମଞ୍ଜୁର। ଚୀନ୍ର ପୂର୍ବ ଉପକୂଳରେ ସ୍ଥଳଭାଗ ସ୍ୱର୍ଶ କଲା ଟାଇଫୁନ୍

0: ଡଲଫିନ୍ ଭାରତ ଆମେରିକା ନୌସେନା ପକ୍ଷରୁ ଆସନ୍ତାକାଲିଠାରୁ ମିଳିତ ଭାବେ ଆରମ୍ଭ ହେବ ବିସ୍ଫୋରକ ଅସ୍ତ୍ରନିରତି ଅଭ୍ୟାସ ଏବଂ କୋରିଆ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ମହିଳା ଏକକ ବର୍ଗରେ ଟାଇଟଲ୍ ହାସଲ କଲେ ଭାରତର ଅସ୍ମିତା ଚଲିଆ ସମ୍ବାଦ ଶେଷ ହେଲା
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ବାରିପଦାଠାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିଧାୟକ ଭାସ୍କର ମଢ଼େଇ ବିଧାୟକ ପ୍ରକାଶ ସୋରେନ୍ ସନାତନ ବିଜୁଳି ଭାଦବ ହାଁସ୍ଦା ସଞ୍ଜଳା ମୁର୍ମୁ ଓ ଜଲେନ୍ ନାୟକ ପ୍ରମୁଖ ଯୋଗ ଦେଇଥିଲେ ସମୀକ୍ଷା ବୈଠକ ପରେ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି
3: ଏ ବନ୍ୟା ପରିସ୍ଥିତିର ସଠିକ୍ ମୁକାବିଲା ସରକାର କରିଛନ୍ତି ଏବଂ ଆଗାମୀ ଦିନରେ କେମିତି ସମସ୍ୟା ନହେବ ବନ୍ୟା ପରିସ୍ଥିତି ନହେବ ସେଥିପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି ଯେଉଁ ଯୋଜନା ଭିତରେ 15 ଜିଲ୍ଲାର ଆଜି ଯେଉଁ ବନ୍ୟା ପରିସ୍ଥିତି ଥିଲା ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ସେ ଭିତରୁ ମୁଁ ଯାହା ମୟୂରଭଞ୍ଜ ଜିଲ୍ଲାର ଲକ୍ଷ୍ୟ କଲି ଏଠି କିଛି କ୍ରପ୍ ଡ୍ୟାମେଜ୍ ହୋଇଛି ହାଉସ୍ ଡ୍ୟାମେଜ୍ ହୋଇଛି ତା ସାଙ୍ଗେ ସାଙ୍ଗେ କୋଲାପ୍ସ ବି ହୋଇଛି ଏବଂ ଏ ବ୍ୟବସ୍ଥା ଏଠିକାର ଶିମିଲିପାଳ ଅଭୟାରଣ୍ୟର ପାଣି ଯେଉଁ ତଳକୁ ଆସୁଛି ସେ ଭିତରେ କିଛି କଜୁଏ ଅଛି ସେ କଜୁଏ ଯଦି ଫାଇଲେବୁଲ୍ ବ୍ରିଜ୍ ହେବ ତାହେଲେ ସେ ଅଞ୍ଚଳରେ ବନ୍ୟା ନ ହେବ କିଛିଟା ଅଞ୍ଚଳ ଅଛି ଯେଉଁଠି ରାସ୍ତା ବି ୱାସ୍ଆଉଟ୍ ହେଇଛି ଏ ବିଷୟରେ ବି ଦେଖିବାକୁ ମିଳିଲା ଆମେ ସରଜମିନ ଦେଖିବୁ ଯେ ଆଗାମୀ ଦିନ କ'ଣ ଯୋଜନା କରାଯିବ ଆମେ ସମସ୍ତେ ଦେଖିଲା ପରେ ଆମେ ବି ଗୋଟେ ରିପୋର୍ଟ ସରକାରଙ୍କ ପାଖରେ ଦେବୁ ଆଜିକାର ସରକାର ଚିନ୍ତା କରି ଏ ଯୋଜନା ପ୍ରସ୍ତୁତ କରୁଛନ୍ତି
2: ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷର ଶିମିଳିପାଳ ଅଧ୍ୟୟନ କେନ୍ଦ୍ର ଏବଂ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ମିଳିତ ସହଯୋଗରେ ବିଶ୍ୱ ବ୍ୟାଘ୍ର ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ଶିମିଳିପାଳ ଜୈବ ବିବିଧତା ଫଟୋ ପ୍ରତିଯୋଗିତା ଏବଂ ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ଦେଶର ବିଭିନ୍ନ ସ୍ଥାନରୁ 100ରୁ ଉର୍ଦ୍ଧ ବନ୍ୟଜୀବୀ ଫଟୋଗ୍ରାଫର ଏଥିରେ ଅଂଶଗ୍ରହଣ କରିଥିଲେ ବିଶ୍ୱ ବାଘ ଦିବସ ପାଳନ ସମ୍ପର୍କରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି
4: 2022 ପରେ ଏବେ ଆମର ଅଲ୍ ଇଣ୍ଡିଆ ଟାଇଗର ଏଷ୍ଟିମେଟ୍ ହେଇଛି ଆଉ ଯେଉଁଟାକି ଆମର ଆସନ୍ତା ବର୍ଷ ରେଜଲ୍ଟ ଆସିବ ଆମେ ଭାବୁଛୁ ଗତ ବର୍ଷରୁ ଦୁଗୁଣା ହେବ ଟାଇଗର ଗତ ବର୍ଷ ଆମର 16 ଦେଖାଇଲେ ଏଥର ଦୁଗୁଣା ହେବ ମୁଁ ଆଶା କରୁଛି ତାପରେ ଆମର ଆମ ଶିମିଳିପାଳ ଯୋଜନା ଗୋଟେ ନୂଆଟା ଆମେ କମ୍ୟୁନିଟିକୁ ଇନଭଲ୍ଭ କରିକି ଯେଉଁ ଲଞ୍ଚ କରୁଛି ତ ଏ ବର୍ଷ ଆମେ ଇମ୍ପ୍ଲିମେଣ୍ଟ ଆରମ୍ଭ ହେଇଛି ଏ ଦୁଇଟା କମ୍ୟୁନିଟିକୁ ଗୋଟେ ଡାଇରେକ୍ସନ୍ରେ କମ୍ୟୁନିଟିକୁ ଇନଭଲ୍ଭ କରିବା ଆଉ ଗୋଟେ ଡାଇରେକ୍ସନ୍ ଆମେ ସାଇଣ୍ଟିଫିକ୍ ପ୍ରୋସେସ୍ରେ ଆମେ ଟାଇଗର ଟ୍ରାନ୍ସଲୋକେସନ୍ କରିକି ତାର କନ୍ଜରଭେସନ୍ କରୁଛୁ ଆଉ ଖୁସି ଖବର ଥିଲା କି ଜିନତର ବି ଛୁଆ ହୋଇଯାଇଛି ତ ଏସବୁଥିରେ ଆମେ ଆମର ଡାଇରେକ୍ସନ୍ ଠିକ୍ ଅଛି ଆମେ ଆଗାମୀ ଦିନରେ ଶିମିଳିପାଳକୁ 1 ପହଞ୍ଚାଇବାକୁ ଆମେ ଚେଷ୍ଟା କରୁ ଆଉ ଲୋକଙ୍କର ବିଭିନ୍ନ ଏକୋ ଟୁରିଜମ୍ ହେଉ କି ନା ଅନ୍ୟ ଅଲ୍ଟରନେଟ୍ ଲାଇଭଲିହୁଡ୍ ହେଉ ତା ଉପରେ ଆମର ଗୁରୁତ୍ୱ ରହୁଛି
2: ବାରିପଦା ପୌରପାଳିକାର 3 ୱାର୍ଡରେ 48,26,000 ବ୍ୟୟରେ ନିର୍ମିତ ନୂତନ ରାସ୍ତାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଛନ୍ତି ସେହିପରି 25 ଓ 28 ୱାର୍ଡରେ 48,15,000 ବ୍ୟୟରେ ନିର୍ମାଣ ହେବାକୁ ଥିବା ନୂତନ ରାସ୍ତାର ଶିଳାନ୍ୟାସ କରି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଥିଲେ ବାରିପଦା ସହର ସର୍ବାଙ୍ଗୀନ ବିକାଶ ପାଇଁ ଆଗାମୀ ଦିନରେ ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବାରିପଦାଠାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ରାଜ୍ୟ ଉପମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଲକ୍ଷ୍ମୀ ପ୍ରସାଦ ସାହୁ ବୈଠକରେ ଯୋଗଦେଇ ପୋଷ୍ଟ ଡ୍ରାଫ୍ଟ ପର୍ଯ୍ୟାୟରେ ନୋଟିସ୍ ପ୍ରସ୍ତୁତ ନୋଟିସ୍ ବିତରଣ ଭୋଟରମାନଙ୍କ ଶୁଣାଣି ଚୂଡ଼ାନ୍ତ ସ୍ଥାନାନ୍ତର ପ୍ରକ୍ରିୟା ଏବଂ ମାମଲାଗୁଡ଼ିକର ନିଷ୍ପଭିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଦାବି ଓ ଆପତ୍ତିଗୁଡ଼ିକର ଶୀଘ୍ର ନିଷ୍ପତ୍ତି ସମୟସୀମା ମଧ୍ୟରେ ପୋଷ୍ଟ ଡ୍ରାଫ୍ଟ କାର୍ଯ୍ୟ ସମ୍ପାଦକ ଏବଂ ସଠିକ୍ ସ୍ୱଚ୍ଛ ସର୍ବସମାବେଶୀ ଭୋଟର ତାଲିକା ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ

0: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ପ୍ରଚାର କରୁଛୁ ଚାଷବାସ ଚିଠିପତ୍ରର ଉତ୍ତର ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମ ଆମକୁ କୁହନ୍ତୁ। ଉପସ୍ଥାପନାରେ ଅଛନ୍ତି ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ଚେଚିପଡ଼ା। ହେଲେ ତା ପୂର୍ବରୁ ଶୁଣିନେବା ଏହି ବିଜ୍ଞାପନ।
1: ଖୁସି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ୍ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ଼, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
2: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2025 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, ଚିନାବାଦାମ, ମାଣ୍ଡିଆ, କପା, ହରଡ଼, ଅଦା ଓ ହଳଦୀ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଏବଂ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ବା ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ। ଧନ୍ୟବାଦ।
3: ହଁ ଭାଇ, କିଆଡ଼େ ଚାଲ ହଉ,
4: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
3: ଓହୋ, ମାନେ କଥାଟା ଟିକେ ଫିଜେଇକି କୁହ।
4: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ, ଡିଜେଲ, କିରୋସିନ ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
3: କେଠେ ମିଳୁଛି ଏତେ ସୁବିଧା?
4: ଜାଣିନ କି ହ, ବାରିପଦାର ଅତି ପରିଚିତ ଦୋକାନ ପରା।
5: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
3: ତାହେଲେ ଯିବା ନା କି କହୁଛ?
4: ଚାଲ।

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇ ମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆଜିକା ଚାଷବାସ କାର୍ଯ୍ୟକ୍ରମ।
1: ବଡ଼ ଭାଇ, ଆମର ବାଇନ ଭାଇ ଅନେକ ଚିଠି ଦେଇଛନ୍ତି ଏବଂ ତାଙ୍କର ବେଳେବେଳେ ଅଭିଯୋଗ ହୁଏ ଯେ ମୋ ଚିଠି କାହିଁକି ପଢ଼ା ହେଉନି, ତେଣୁ ସମୟ ସୁବିଧା ଦେଖି ଆମେ ନିଶ୍ଚୟ ଚିଠିକୁ ସାମିଲ କରୁଛୁ। ଏଥର ବି ତାଙ୍କର ଚିଠି ଆସିଛି, ଆଉ ଏଥିରେ ସେ ଲେଖୁଛନ୍ତି, ଚାଷବାସ ପରିଚାଳକ ତିନି ଭାଇଙ୍କୁ ମୋର ସର୍ବ ଶୁଭକାମନା ସଙ୍ଗେ ନମସ୍କାର।
0: ଆପଣଙ୍କୁ ବି ନମସ୍କାର, ଆପଣଙ୍କ ପାଇଁ ବି ଶୁଭକାମନା। ଆମର
1: ମର୍ତ୍ତ ମଣ୍ଡଳେ ଦେହ ବହି ଦେବତା ହେଲେ ହେଁ ମରଇ, ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି, ଏମିତି ଲେଖୁଛନ୍ତି। ତାପରେ ଲେଖୁଛନ୍ତି, ଧନ ଜନ ମନ ରୂପେ ଯୌବନ ଏ ନୁହଁ ଚିରସ୍ଥାୟୀ, ଆସିଛି ଯାଉଛି କିଏ ତାହା ଜାଣୁଛି, ଏକା ଜାଣୁଛି ଭାବଗ୍ରାହୀ, ମନର ମୂଳେ ଏ ଜଗତ ନିଜର ହୃଦୟରେ ଭଗବାନ ସର୍ବଦା ବିରାଜିତ, ସତ୍ୟ ଶାନ୍ତି ଦୟା କ୍ଷମା ଭାବ ନ ଧରିଲେ ଭଗବାନ ନିଜର ହୃଦୟ ମନ୍ଦିରେ ବାସ ଛାଡ଼ି ଦିଅନ୍ତି, ଯିଏ ଯାହା କରଣୀର ଫଳେ ଭୋଗ ହୋଇବ ମହି ତଳେ, ଗର୍ବ ଗଞ୍ଜନ ନରହରି ଗର୍ବ ନ ରଖନ୍ତି କାହାରି, ମାନବ ଦେହ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ, ବର୍ତ୍ତନ ଅଜ୍ଞାନୀ ଜନଙ୍କର ଖେଳ ଲଗାଉଛନ୍ତି ଖାଲି ଗଳ, ଯୁଗକୁ ଯୁଗ ଏଇ ମତେ ପରମାନନ୍ଦ ଏ ଜଗତେ, ଧର୍ମ ସିନା ଏକ ମହତ ପଣିଆ ଆଉ ସବୁ କଥା ଅଢ଼େଇ ଦିନିଆ, ମନ ସ୍ଥିର କରି ବୁଝିବ ଯଦି ସର୍ବକର୍ମ ଫଳ ହୋଇବ ସିଦ୍ଧି, ଏମିତି ଲେଖୁଛନ୍ତି ବାଇନ ଭାଇ।
0: ହଁ, ଯେଉଁ ଚିଠି ପଢ଼ିଲ ବାଇନ ଭାଇ ଅର୍ଥାତ ପ୍ରହଲ୍ଲାଦ ଦାସ ଆମର ପ୍ରତାପରୁ ଲେଖନ୍ତି ଚିଠି, ଏବଂ ପ୍ରାୟ ଯେତେବେଳେ ପ୍ରାୟ କୌଣସି ଶ୍ରୋତାବନ୍ଧୁ ଆମର ଚିଠି ଦେବା ପାଇଁ କୁଣ୍ଠାବୋଧ କରନ୍ତୁ ବା ଟାଇମ୍ ହଉନି ସେ କଥା ଅଲଗା, କିନ୍ତୁ ବାଇନ ଭାଇ ଯେତେବେଳେ ଚିଠି ଲେଖନ୍ତି ନିଶ୍ଚିତ ଭାବରେ ବହୁତ ସକାରାତ୍ମକ ଏବଂ ଗଠନମୂଳକ ଚିନ୍ତାଧାରାକୁ ନେଇକି ଲେଖନ୍ତି। ଆମର ପରିବାରରେ ଆମର ପରିବାର କଥା, ସମାଜ କଥା, ଦେଶ କଥା, କୃଷି କଥା ଏବଂ ସ୍ୱାସ୍ଥ୍ୟ କଥା ବହୁତ କଥାକୁ ସେ ଲେଖିଛନ୍ତି। ଏଥିରେ ବି ସେ ଲେଖିଛନ୍ତି ଯେ ଆମର ଯେଉଁ ବିଶ୍ୱାସ ରହିଛି ଆମ ସମାଜରେ ସେଇ କଥାକୁ ନେଇକି ଲେଖିଛନ୍ତି। ଖାଲି ଆମ ସମାଜ ତ ବାଇନ ଭାଇ ବି ଜାଣିଥିବେ, ଆମର ଶ୍ରୋତାବନ୍ଧୁ ଜାଣିଥିବେ, ଆମ ଭାରତବର୍ଷ ହେଲା ଗୋଟେ ଜାଗା ଯେଉଁଥିରେ କି ବିଭିନ୍ନ ଧର୍ମାବଲମ୍ବୀ ଲୋକ ରହନ୍ତି, ବିଭିନ୍ନ ଧର୍ମକୁ ଆମେ ବିଶ୍ୱାସ କରୁ, ବିଭିନ୍ନ ଧର୍ମ ଉପରେ ଆମର ଆସ୍ଥା ମଧ୍ୟ ରହେ, ଏବଂ କୌଣସି ଧର୍ମ ସାନ କୌଣସି ଧର୍ମ ବଡ଼ ଏସବୁ କଥା ଚିନ୍ତାଧାରା ଆମର ନାହିଁ, ଏବଂ ଆମର ଐତିହ୍ୟ ବି ମଧ୍ୟ ସେହି ପ୍ରକାର ଚିନ୍ତାଧାରାରେ ଚାଲି ଆସିଛି ବର୍ତ୍ତମାନ ସୁଦ୍ଧା। ତେବେ ବର୍ତ୍ତମାନ ପରିସ୍ଥିତିରେ ଯେଉଁ କଥା ସେ ଲେଖୁଛନ୍ତି ଯେ ଆମେ ଯାହା କର୍ମ କରିବା ସେହି କର୍ମର ଫଳ ଆମେ ଭୋଗ କରିବା, ଭାଗ୍ୟ କଥାକୁ ବି ଆମେ ବିଶ୍ୱାସ କରୁ, କିନ୍ତୁ କର୍ମ ଆମର ଭାଗ୍ୟକୁ ମାନେ ନିରୂପଣ କରେ ଏବଂ ଭାଗ୍ୟ ଆମର ଭବିଷ୍ୟତକୁ ସୂଚାଏ। ତେଣୁ ଏଇସବୁ କଥା ଯେଉଁ ଆପଣ ଲେଖୁଛନ୍ତି ଧନ ଯୌବନ, ପ୍ରକୃତରେ ସିଏ ବି ଠିକ କଥା, ସବୁଗୁଡ଼ା କ୍ଷଣସ୍ଥାୟୀ, ଆମର ଧନ ହଉ ଜୀବନ ହଉ ଯୌବନ ହଉ ରୂପ ହଉ ସବୁଗୁଡ଼ା କ୍ଷଣସ୍ଥାୟୀ, ସିଏ ଆସିଛି ବର୍ତ୍ତମାନ ଅଛି କାଲିକି ନଥିବ ବା ଅଳ୍ପ ସମୟ ଭିତରେ ସିଏ ଚାଲିଯିବ, ସେମିତି କିଛି ମାନେ ନାହିଁ। ମଣିଷ ଜୀବନଟା ଆମେ ଦେଖୁଛେ ନିଶ୍ୱାସର ବିଶ୍ୱାସ କିଛି ନାହିଁ, ତେଣୁ ହଠାତ୍ ବିରାଟ ପରିବର୍ତ୍ତନ ହେଇଯାଇପାରେ। ତେବେ ଏକଥା ମଧ୍ୟ ଆପଣ ଲେଖୁଛନ୍ତି ଯେ ସତ୍ୟ ଶାନ୍ତି ଦୟା ଯୋଉଟା ଆପଣଙ୍କର ଦୈବ ଗୁଣ ଯୋଉଗୁଡ଼ାକ ସେଗୁଡ଼ାକ ନିଶ୍ଚିତ ଭାବରେ ମଣିଷ ପାଖରେ ତ ରହିବା ନିହାତି ଦରକାର। ଆମେ ଏବେ ଆପଣ ବି ଜାଣୁଥିବେ, ଆପଣ ବି ଲକ୍ଷ୍ୟ କରୁଥିବେ, ଆମେ ବି ଜାଣୁଛୁ ଖାଲି ମଣିଷ ନୁହେଁ, ପ୍ରାଣୀମାନଙ୍କର ଏବଂ ଗଛ ଲତା ସମସ୍ତଙ୍କର ସେଇ କିଛି ନା କିଛି ଧର୍ମ ଅଛି, ସେମାନେ ସେଇ ପ୍ରକାରର ଦୟା ମାୟା କ୍ଷମାକୁ ନେଇକି ଚଳନ୍ତି ଏବଂ ସେଇ ଅନୁସାରେ ଆମର ସମୟ ବି ଅତିବାହିତ ହେଉଛି। ଆଉ ଗୋଟେ କଥା ଲେଖିଛନ୍ତି, ଗର୍ବ କଥା ଲେଖିଛନ୍ତି, ସେ ପ୍ରକୃତର ସତ କଥା, ଆମେ ଆହୁରି ନୂଆ ନୂଆ କଥା ଗର୍ବକୁ ଛାଡ଼ି ଦେଇକି ଆହୁରି ନୂଆ କଥା କିଏ କହନ୍ତି ଯେ ଇଗୋ, ସେଟାକୁ କୁହାଯିବ ଓଡ଼ିଆରେ
1: ଅହଙ୍କାର,
0: ଅହଙ୍କାର ସେଇ ସେଇ ସମାନ କଥା ପାଖାପାଖି ସମାନ, ତେଣୁ ସିଏ ମଣିଷ ତ ଆମର ବିଭିନ୍ନ ପ୍ରକାରର ଇତିହାସ କହିଲେ ବି ସେଇ କଥା ରହିଛି ଏବଂ ପୁରାଣ କଥା ବି ସେଇ କଥା ରହିଛି ଯେ ଗର୍ବ ଯିଏ କରିବ ମାନେ ଗର୍ବର ନିଶ୍ଚିତ ଭାବରେ ଅବସାନ ହୁଏ ଏବଂ ତାର କିଛି ଅସ୍ତିତ୍ୱ ରୁହେ ନାହିଁ, ତେଣୁ ସବୁ କଥା ଆମେ ନିଶ୍ଚିତ ଭାବରେ ଚିନ୍ତା କରିକି ଚଳିବା କଥା। ଏବଂ ଏକଥା ଲେଖୁଛନ୍ତି ଯେ ଧର୍ମ, ଧର୍ମ ତ ସତ କଥା ବାଇନ ଭାଇ, ଧର୍ମ ବହୁତ ବ୍ୟାପକ ତାର ମାନେ, କିଏ କହୁଛି ମୋର କର୍ତ୍ତବ୍ୟ ଧର୍ମ, କିଏ କହୁଛି ଆମର ମାନବିକତା ହେଲା ଧର୍ମ, କିଏ ହେଉଛି ଆମର ମୂର୍ତ୍ତି ପୂଜା କରୁଛନ୍ତି, କିଏ ଜେସସ୍ ଖ୍ରାଏଷ୍ଟକୁ ପୂଜା କରୁଛନ୍ତି, କିଏ ଆଲ୍ଲା ପାଠ ପଢ଼ୁଛନ୍ତି, କିଏ ଗୀତା ପଢ଼ୁଛନ୍ତି, କିଏ ବାଇବେଲ ପଢ଼ୁଛନ୍ତି, କିଏ ବିଭିନ୍ନ ପ୍ରକାର ଧର୍ମ ଆମର ଗୁରୁ ଗ୍ରନ୍ଥ ସାହେବ ଶିଖ ମାନେ ପଢ଼ନ୍ତି। ତେବେ ଆମ ଭାରତବର୍ଷ ହେଲା ସବୁ ଧର୍ମର ଯେଉଁ ସମନ୍ୱୟ ସୃଷ୍ଟି ହୁଏ ଆମ ଭାରତବର୍ଷରେ ହୁଏ ଏବଂ ଆମ ଭାରତବର୍ଷରେ ସବୁ ଧର୍ମ ବିଶ୍ୱାସର ଗୋଟେ ଗନ୍ତାଘର କହିଲେ ଭୁଲ ହେବ ନାହିଁ, କାରଣ ଏଠି ବିଭିନ୍ନ ଧର୍ମାବଲମ୍ବୀ ଲୋକ ରହନ୍ତି। ଆଉ ସତ କଥା କହିବାକୁ ଗଲେ ଯେଉଁ ଆପଣ ଲେଖୁଛନ୍ତି ଯେ ଆମର ଭଲ କାମଟାକୁ ଭଗବାନ ସନ୍ତୁଷ୍ଟ ହେବେ, ଆମେ ଭଗବାନ କହୁଛୁ, କେଉଁଠି କିଏ ସୃଷ୍ଟିକର୍ତ୍ତା କହୁଛନ୍ତି, ଯିଏ ଯାହା ଭଗବାନ ବୋଲି ଯାହାକୁ ମାନୁଛନ୍ତି ସମସ୍ତଙ୍କର ସେଇ ସମାନ କଥା, ଆମେ ଯେ ସବୁ ପଢ଼ିଛୁ ସେ କଥା ନୁହେଁ।

0: କିନ୍ତୁ ଶୁଣିକି ଦେଖିକି ଆଲୋଚନାରେ ଭାଗ ନେଇକି ସଭା ସମିତିରେ ଶୁଣୁଛୁ, ପ୍ରକୃତରେ ସେଇଆ। ତେଣୁ ଆମେ ଭଲ କର୍ମ କରିବା, ଭଲ ବିଶ୍ୱାସ ରଖିବା, ଭଲରେ ଗତି କରିବା ଏବଂ ଆମେ ନିଜେ ଭଲରେ ରହିବା, ସମସ୍ତଙ୍କୁ ଭଲରେ ରଖିବା, ଆମେ ଶାନ୍ତିରେ ରହିବା, ଅନ୍ୟକୁ ଶାନ୍ତିରେ ରଖିବା, ରଖିଦେବା ଆମେ, ସେଇଟାକୁ ବିଶ୍ୱାସ ରଖିବା କଥା। ହଉ, ଟିକେ ମହାପ୍ରଭୁ ଜଗନ୍ନାଥଙ୍କୁ ଡାକିବା ନା ଟିକେ ଗୋଟେ ପ୍ରାର୍ଥନା କରିବା ନା କି
1: ଗୋଟେ ଭଜନ ଶୁଣିବା।
0: ହଉ ହଉ।

ଆଉ ବାଇନ ଭାଇ ପୁଣି ଚିଠି ଦେଇଛନ୍ତି, ସେଥିରେ ସେ ଲେଖିଛନ୍ତି ଆମର ମୟୂରଭଞ୍ଜର ଯେଉଁ ଶାସନ ରାଜଶାସନ ବିଷୟରେ, ବିଶେଷ କରି ଜନ୍ମରୁ ଅର୍ଥାତ୍ ଆରମ୍ଭରୁ, ଯେମିତି ଜନ୍ମେଜୟ ଭଞ୍ଜ।

0: ଆଦି ଭଞ୍ଜ ନୀଳାମ୍ବର ଭଞ୍ଜ ଠୁ ଆରମ୍ଭ କରିକି ଆମର ସ୍ୱାଧୀନତା ପର୍ଯ୍ୟନ୍ତ, ଅର୍ଥାତ୍ ଯେବେ ଆମର ମୟୂରଭଞ୍ଜ ରାଜ୍ୟ ଓଡ଼ିଶା ସହିତ ମିଶିଲା, ସେତେ ପର୍ଯ୍ୟନ୍ତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଉ, ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଉ ଏବଂ ଶେଷ ରାଜା ହେଉଛନ୍ତି ପ୍ରତାପଚନ୍ଦ୍ର ଭଞ୍ଜଦେଉ, ତାଙ୍କର କାର୍ଯ୍ୟକାଳ ବିଷୟରେ ଗୋଟେ ତଥ୍ୟ ସେ ଦେଇଛନ୍ତି, ଯାହା ହଉ କୋଉଠୁ ସଂଗ୍ରହ କରିକି, ତେବେ ସେ ବିଷୟରେ ସବୁ କଥା ଏଠି ଆଲୋଚନା କରିବାଟା ସମ୍ଭବପର ହେଇପାରୁନି।
1: ଏଇଟା ଗୋଟେ ସ୍ପର୍ଶକାତର ଦିଗ, ଆପଣ ହୁଏତ ଆପଣଙ୍କ ଠିକ ଥିବ, ଆମେ ଭୁଲ ବୋଲି କହୁନୁ, କିନ୍ତୁ ଯେହେତୁ ଏଟା ଗୋଟେ ନିର୍ଦ୍ଦିଷ୍ଟ ଇତିହାସ ଏବଂ ମୟୂରଭଞ୍ଜର ଇତିହାସରେ ୟାର ସ୍ଥାନ ଅଛି ଏବଂ ଆମର ମୟୂରଭଞ୍ଜର ମହାରାଜା ମାନଙ୍କର କଥା ଅଛି, ତେଣୁ ଆମ ମୟୂରଭଞ୍ଜର ଇତିହାସ ଯେଉଁମାନେ ଲେଖିଛନ୍ତି, ଆପଣ ତ ଜାଣିଥିବେ ମୟୂରଭଞ୍ଜର ଇତିହାସ, ଡକ୍ଟର ହରକୃଷ୍ଣ ମହତାବଠୁ ଆରମ୍ଭ କରିକି ଆମ ମୟୂରଭଞ୍ଜ

0: ସେ ବିଷୟରେ ସବୁ କଥା ଏଠି ଆଲୋଚନା କରିବାଟା ସମ୍ଭବପର ହେଇପାରୁନି
1: ଏବଂ ଏଇଟା ଗୋଟେ ସ୍ପର୍ଶକାତର ଦିଗ ଆପଣ ହୁଏତ ଆପଣଙ୍କ ଠିକ ଥିବ ଆମେ ଭୁଲ ବୋଲି କହୁନୁ କିନ୍ତୁ ଯେହେତୁ ଏଇଟା ଗୋଟେ ନିର୍ଦ୍ଦିଷ୍ଟ ଇତିହାସ ଏବଂ ମୟୂରଭଞ୍ଜର ଇତିହାସରେ ୟାର ସ୍ଥାନ ଅଛି ଏବଂ ଆମର ମୟୂରଭଞ୍ଜର ମହାରାଜା ମାନଙ୍କର କଥା ଅଛି ତେଣୁ ଆମ ମୟୂରଭଞ୍ଜର ଇତିହାସ ଯେଉଁମାନେ ଲେଖିଛନ୍ତି ଆପଣ ତ ଜାଣିଥିବେ ମୟୂରଭଞ୍ଜର ଇତିହାସ ଡକ୍ଟର ହରକୃଷ୍ଣ ମହତାବଠୁ ଆରମ୍ଭ କରିକି ଆମ ମୟୂରଭଞ୍ଜର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଡକ୍ଟର ପ୍ରବୋଧ କୁମାର ମିଶ୍ର ଆଉ ବାଲେଶ୍ୱରରୁ ଆସିକି ଏଠି ଶିକ୍ଷକତା କରୁଥିବା ଡକ୍ଟର ଭାଗବତ ଲେଙ୍କା ଆଉ ଶାମସୁନ୍ଦର ଷଡ଼ଙ୍ଗୀ ଡକ୍ଟର ମୋହିତ ଷଡ଼ଙ୍ଗୀଙ୍କ ସ୍ୱର୍ଗତ ପିତା ସେ ଅନେକ ଜଣ ଲେଖିଛନ୍ତି ଏବଂ ଏସବୁ କଥା ସେଥିରେ ଅଛି ଆପଣ ସବିଶେଷ ବିବରଣୀ ମଧ୍ୟ ଦେଇଛନ୍ତି ଯେ କୋଉ ମସିହାରୁ କୋଉ ମସିହା ପର୍ଯ୍ୟନ୍ତ ତେବେ ଆମ ଚାଷବାସ କାର୍ଯ୍ୟକ୍ରମରେ ଯାହା ହଉ ଗୋଟେ ଭରପୁର ଚେଷ୍ଟା କରିକି ଆପଣ ଦେଇଛନ୍ତି କିନ୍ତୁ ଆମେ ସେଟାକୁ ଆଲୋଚନାକୁ ଆଣିବା ଏବଂ ସବୁ କଥା ସମସ୍ତଙ୍କୁ ଶ୍ରୋତାବନ୍ଧୁଙ୍କୁ ଶୁଣେଇବା ଠିକ ଭାବରେ ସେଟା ସ୍ପର୍ଶକାତର ହବ ଏବଂ ଆମର ସେଟା କହିବାକୁ ଗଲେ ଗୋଟେ ଦୁଷ୍ଟାମୀ ହବ ତେଣୁ ସେଟା ଟିକେ ଆମେ ଦେଖିବା ଆମେ ବିଶେଷଜ୍ଞଙ୍କୁ ଡାକିକି ତା ବିଷୟରେ ଆଲୋଚନା କରିବା ତେବେ ଏକତା ବାଇନ ଭାଇ ସତ ଯେ ଆମେ ଆଉ ରାଜତନ୍ତ୍ରରେ ନାହୁଁ ରାଜତନ୍ତ୍ର ଶାସନ ଆମର ତ ଲୋପ ପାଇଯାଇଛି ବର୍ତ୍ତମାନ ପ୍ରଜାତନ୍ତ୍ର କୋଉ କୋଉ ଢାଞ୍ଚାରେ ଅଛି କୋଉ ସ୍ତରରେ ଅଛି ସେ କଥା ମଧ୍ୟ ଆପଣ ଅନୁଭବ କରୁଥିବେ ଆମ ଶ୍ରୋତାବନ୍ଧୁମାନେ ଅନୁଭବ କରୁଥିବେ ପ୍ରଜାତନ୍ତ୍ର ମାନେ କ'ଣ ପ୍ରଜାତନ୍ତ୍ରକୁ ନେଇକି ଆମେ ଯେତେବେଳେ ଶାସନ ଆରମ୍ଭ କରୁ ଆମର ସମ୍ବିଧାନ ପ୍ରଣୟନ ହେଲା ସମ୍ବିଧାନକୁ ଆପଣେଇକି ଯୋଉ ନିର୍ବାଚନ ହେଲା ନିର୍ବାଚନ ହେଇସାରିଲା ପରେ ପ୍ରଥମ ଯୋଉ ଶାସନ ଭାର ନେଲେ ଯୋଉ ସରକାର ସେତେବେଳେ ଯୋଉ ସମୟ ଥିଲା ଆମେ ତ ସେ କଥା ଦେଖିନୁ ତଥାପି ଇତିହାସ ଯାହା କହେ ଯେତେ ସେତେବେଳେ ବହୁତ ଶିକ୍ଷିତ ଲୋକ ବି ବହୁତ ଥିଲେ ବହୁତ ଉଚ୍ଚ ଶିକ୍ଷିତ ଲୋକ ଥିଲେ ଯାଇଥିଲେ ସରକାର ଗଠନ କରିବା ପାଇଁ ସିଏ ଆମ ରାଜ୍ୟରେ ହଉ କି କେନ୍ଦ୍ରରେ ହଉ ଏବଂ ସେତେବେଳେ ବି ସେଇ କଥା ଥିଲା ବହୁତ ଯେଉଁମାନେ ସମ୍ଭ୍ରାନ୍ତ ପରିବାର ଲୋକ ଯେଉଁମାନଙ୍କର ପଇସା ପତ୍ର ଥିଲା ବା ଯେଉଁମାନେ ଜମିଦାର ଶ୍ରେଣୀର ଲୋକ ବା ପାରିବା ପଣିଆ ଥିଲା ଯେଉଁମାନେ ତାଙ୍କ ଛୁଆମାନଙ୍କୁ ସେମାନେ ବିଲାତକୁ ବି ପଠାଉଥିଲେ ପାଠ ପଢିବା ପାଇଁ ଏବଂ ସେତେବେଳେ ବି କିଛି କମ୍ ନଥିଲା ଏବେ ବି ଯାଉଛନ୍ତି ଏବେ ତ ପୁରା ସିଧାସଳଖ ସେଠାର ସିଟିଜେନସିପ୍ ନାଗରିକତ୍ୱ ନେଇଯାଉଛନ୍ତି କ'ଣ ତାର ଅଭିପ୍ରାୟ ସେଟା ତ ଅଲଗା କଥା ତେବେ ଯାଉଛନ୍ତି ତ ତା ଭିତରେ ପରିବର୍ତ୍ତନ ଆମେ ଏଟା ବି ଲକ୍ଷ୍ୟ କରୁଛୁ ଯେ ଆମେ ଅନେକ ସମୟରେ ଆମ ଚାଷବାସ କାର୍ଯ୍ୟକ୍ରମ ହଉ ବା ଆମ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ହଉ ଆମ ମୟୂରଭଞ୍ଜର 26 ବ୍ଲକକୁ ଆମେ ପ୍ରାୟ ବୁଲୁ ଅନେକ ସମୟରେ ବୁଲୁଥିଲୁ ଯେତେବେଳେ ସେଇଭଳିଆ ସୁଯୋଗ ଥିଲା ଇଏ ବି ଥିଲା ଭରସା ଥିଲା ଗାଡ଼ି ଘୋଡ଼ା ସବୁ ଥିଲା ଆମେ ଯାଇଛୁ ଲୋକ କହିଛନ୍ତି ଆଜ୍ଞା ଏବେକାର ଯାହା ଚାଲିଛି ତ ଚାଲିଛି କିନ୍ତୁ ରାଜତନ୍ତ୍ର ବି ଆମ ମୟୂରଭଞ୍ଜରେ କିଛି ଖରାପ ନଥିଲା ଆମ ମୟୂରଭଞ୍ଜର ମହାରାଜା ବହୁତ ଭଲ ଶାସନ କରୁଥିଲେ ଏମିତି ସିଧାସଳଖ ଆମେ ରେକର୍ଡିଂ କରିକି ବି ଆଣିଛୁ ଶୁଣିଛୁ ବି ତେବେ ୟା ଭିତରେ ଯୋଉ ପରିବର୍ତ୍ତନ ସବୁ ହେଇଛି ତା ଭିତରୁ ସବୁଠୁ ବଡ ପରିବର୍ତ୍ତନ ଦେଖନ୍ତୁ ଆମର ଯେତେବେଳେ ପୁରୁଣା କାଳରେ ଆମେ ଏତେ ପ୍ରକାରର ଔଷଧ ବ୍ୟବହାର କରୁନଥିଲୁ ବର୍ତ୍ତମାନ ବିଭିନ୍ନ ପ୍ରକାର ଔଷଧ ଆମେ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପ୍ରକାର ଔଷଧ ବ୍ୟବହାର କଲୁ ତାପରେ ଖାଦ୍ୟାଭାବ ହେଲା ସେଥିପାଇଁ ବିଭିନ୍ନ ପ୍ରକାର ରାସାୟନିକ ଦ୍ରବ୍ୟ ବ୍ୟବହାର କଲୁ ତାପରେ ଏବେ ନିଜେ ଆମେ ଅନୁଭବ କଲୁ କି ରାସାୟନିକ ସାର ଏବଂ ବିଷ ଏଗୁଡ଼ାକ ଦେବା ଦ୍ୱାରା ତାର ପରିଣାମ ଆମକୁ ଭୋଗିବାକୁ ହେଉଛି ତାପରେ ଫେର ଆମେ ମୁହେଇଲୁ ଯେ ଆମେ କମସେ କମ୍ ଆମେ ପ୍ରାକୃତିକ ଜିନିଷ ବ୍ୟବହାର କରିବା ରାସାୟନିକ ଜିନିଷ ବ୍ୟବହାର କରିବାନି ଆଉ ଗୋଟେ ପରିବର୍ତ୍ତନ ଦେଖନ୍ତୁ ଶିକ୍ଷା ଅନୁଷ୍ଠାନ ଆମେ ଗଢ଼ି ଚାଲିଲୁ ସ୍ୱାଧୀନତା ପରେ ପରେ କେତେ ଶିକ୍ଷା ଅନୁଷ୍ଠାନ ସବୁ ଗଢ଼ିଲା ଆମ ମୟୂରଭଞ୍ଜରେ ବି କିଛି କମ୍ ଶିକ୍ଷାର ପ୍ରସାର ହେଇନି ବା ଶିକ୍ଷା ଅନୁଷ୍ଠାନ ହେଇନଥିଲା ଆସ୍ତେ ଆସ୍ତେ ଶିକ୍ଷା ଅନୁଷ୍ଠାନ ହେଲା ଏବେ କିନ୍ତୁ ଦେଖାଯାଉଛି ଶିକ୍ଷା ଅନୁଷ୍ଠାନକୁ ବନ୍ଦ କରିବାର ବି ପ୍ରଚେଷ୍ଟା କରାହଉଛି ଏବଂ ଶିକ୍ଷାର ଭାର ନେଇଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ଅଲଗା ବ୍ୟବସ୍ଥାରେ ତାଙ୍କୁ ଭରପୁର କାମ ଦିଆହଉଛି ମାନେ ତାଙ୍କର ପ୍ରଧାନ କାମ ବର୍ତ୍ତମାନ ଶିକ୍ଷା ଦବାର ନୁହେଁ ବର୍ତ୍ତମାନ ଶିକ୍ଷା ଛାଡି ଦେଇକି ଅନ୍ୟାନ୍ୟ କାମ ଯାହା ଗାଁରେ କିଏ ଭୋଟ ଦେଲା କିଏ ନ ଦେଲା କିଏ ସିଟିଜେନସିପ୍ ଅଛି ନା ନାହିଁ ତାର ଆଧାର କାର୍ଡ ହେଲା ନା ନାହିଁ ସେଇଗା ସବୁ ମାଷ୍ଟର ମାନେ ଯାଇକି ଶିକ୍ଷକ ଶିକ୍ଷୟତ୍ରୀମାନେ ଦେଖିବାର ବ୍ୟବସ୍ଥା ଆଉ ସ୍କୁଲ କଲେଜ ବିଶ୍ୱବିଦ୍ୟାଳୟ ଏଗୁଡାକ ସବୁ ବନ୍ଦ ହଉଛି ବର୍ତ୍ତମାନ ଅଭିପ୍ରାୟ କଥା ଆମ ମାନେ ଯେଉଁମାନେ ଚିନ୍ତାଶୀଳ ବ୍ୟକ୍ତିମାନେ ଜାଣୁଥିବେ ଯେ ଆମେ କୋଉ ପ୍ରକାରର ଭୁଲ କରୁଛୁ ଆମେ ଜାଣିଛୁ ଯେ ଶିକ୍ଷା ମଣିଷକୁ ଜ୍ଞାନ ଦିଏ ଭରପୁର ତାର ଯୋଉ ବିବେକଟାକୁ ସଜାଗ ରଖେ ଏବଂ ସେଥିପାଇଁ ଶିକ୍ଷା ନିହାତି ଜରୁରୀ କିନ୍ତୁ ଦେଖିଲା ବେଳକୁ ଆମେ ଶିକ୍ଷାକୁ ତିରସ୍କାର କରିବା ଶିକ୍ଷିତ ଲୋକକୁ ତିରସ୍କାର କରିବା ଭଲ କଥାକୁ ତିରସ୍କାର କରିବା ଏମିତି ଅନେକ କଥା ତା ଭିତରେ ବହୁତ ପ୍ରଥା ପରିବର୍ତ୍ତନ ହଉଛି ଆଉ ଏଇ କଥା ମଧ୍ୟ ସତ ଯେ ଆମର ପରିବେଶକୁ ଆମର ଶିକ୍ଷାନୁଷ୍ଠାନକୁ ଆମର ସ୍ୱାସ୍ଥ୍ୟ ଯୋଗୁଥିବା ଡାକ୍ତରଖାନାକୁ ଆମର ବିଭିନ୍ନ କଥାକୁ ବୁଝୁଥିବା ରହୁଥିବା ଯୋଉ ବିଭାଗ ଗୁଡିକୁ ଆମେ ଯଦି ସବୁ ପଙ୍ଗୁ କରିଦବା ତାହେଲେ ସମାଜ ହେଇଯିବ ପଙ୍ଗୁ, ଏବଂ ପରପିଢ଼ିର ଛୁଆମାନେ ଆମକୁ ଗାଳି ଦେବେ, ପିଲାମାନେ ଆମକୁ ଗାଳି ଦେବେ ଯୋଉମାନେ ଆସିବେ, ଯେ ବ୍ୟବସ୍ଥା ତ ଥିଲା ଆମ ଜେଜେବାପା ବ୍ୟବସ୍ଥା କରିଦେଇଥିଲେ, ତାପରେ ବାପାମାନେ ସେଟାକୁ ପରିବର୍ତ୍ତନ କିଲାଇ କରିଦେଲେ। ଜେଜେବାପା ଯୋଉ କଥାଟା ଚିନ୍ତା କରିପାରୁଥିଲା ଆମ ବାପା କିଲାଇ ଚିନ୍ତା କରିପାରିଲେନି, ବା କାକା କଣ ପାଇଁ ଚିନ୍ତା କରିପାରିଲେନି।

0: ତେଣୁ ନିଶ୍ଚିତ ଭାବରେ ଫେର ପରିବର୍ତ୍ତନ ହବ, ସେଇ ପିଲାମାନେ ଆମକୁ ନିଶ୍ଚିତ ଭାବରେ ତିରସ୍କାର କରିବେ ଯେ ଏଗୁଡ଼ାକ ସବୁ ଭୁଲ କଥା, ଆମେ ଫେର ଯୋଉଟା ଆମ ପାଇଁ ନିହାତି ଭଲ, ଯୋଉଟା ସକାରାତ୍ମକ, ଯୋଉଟା ଗଠନମୂଳକ, ସେଇଟା ଆଡ଼କୁ ଯିବା।
1: ୟା ଭିତରେ ପୁଣି ଲକ୍ଷ୍ୟ କରୁଥିବ ଯେ ଅନେକ ସମୟ ଧରିକି, ଅନେକ ଦିନ ଧରିକି ଯୋଉ ପ୍ରକାର ସିଷ୍ଟମ ସବୁ ଚାଲି ଆସିଲା ତା ବିରୁଦ୍ଧରେ ମଧ୍ୟ ଆନ୍ଦୋଳନ କରିବା ପାଇଁ ଛାତ୍ରଛାତ୍ରୀମାନେ ବା ଯୁବବର୍ଗର ପିଲାମାନେ ସବୁ ଆଗଉଛନ୍ତି, ବିଭିନ୍ନ ଜାଗାରେ ସବୁ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି, ଅନେକ ଦୃଷ୍ଟାନ୍ତ ବି ୟା ଭିତରେ ଆସିଲାଣି। ତେଣୁ ତାର ପରିଣାମ କେତେ ସୁଦୂର ପ୍ରସାରୀ ହବ ସେ ତ ସମୟ କହିବ,
0: କହି ହବନି। କାଲି କିଏ ଦେଖିଛି, ଆସନ୍ତା କାଲି କଣ ହବ କେହି ଦେଖି ନାହିଁ। ତାପରେ ସବୁଠୁ ଆଶ୍ଚର୍ଯ୍ୟକର କଥା ଯେ ଗଣମାଧ୍ୟମରେ ହଉ ବା ଆମେ ସାମାଜିକ ଗଣମାଧ୍ୟମରେ ହଉ, ବହୁତ କଥା ଜାଣିବାକୁ ମିଳୁଛି। ହୁଏତ କୋଉଟା ଭୁଲ ହଉଥିବ, କୋଉଟା ଠିକ, କିନ୍ତୁ ବର୍ତ୍ତମାନ ପୁଣି ଆହୁରି ଯୋଉ ବିଜ୍ଞାନର ଆମେ ପାରିବା ପଣିଆ ଦେଖେଇକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସାହାଯ୍ୟରେ ଏଡିଟ୍ ଫେଡିଟ୍ କରିକି ବିଭିନ୍ନ ଲୋକର ମାନେ କଣ ଗୁଣ ଗାରିମା ମହିମା ସବୁକୁ ପରିବର୍ତ୍ତନ କରିଦଉଛୁ, ସେ କଥା ଗୋଟେ ଦିଗରେ ରହିଲା। ତାପରେ ପୁଣି କଣ ନା, ଯୋଉମାନେ ଆମର ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବା ଆମେ ଠିକ ଭାବରେ ନିରାପଦ ରହିବା ପାଇଁ, ଆମର ଇଣ୍ଟରନାଲ ସିକ୍ୟୁରିଟି ଠିକ ରହିବା ପାଇଁ, ଯାହାକୁ ଆମେ ଯୋଉ ବିଭାଗ ପ୍ରତି ଆମେ ନିର୍ଭର କଲୁ, ସେଇ ବିଭାଗକୁ ପୁଣି ବ୍ୟବହାର କରାହଉଛି କଣ ନା, ଆମ ପିଲାମାନଙ୍କୁ ବାଡ଼େଇ ପିଟେଇକି କୌଣସି ରକମ ଇଏ କରାଉ, ତାଙ୍କର ଯୋଉ ରହିଛି ଆଭିମୁଖ୍ୟ ସେ ଆଭିମୁଖ୍ୟ ହାସଲ ସେମାନେ କରିପାରିବେନି, ତାଙ୍କୁ ଇଏ କର। ତେଣୁ ଆମେ ସିଧାସଳଖ କହିପାରିବା ଯେ ଆମେ ପ୍ରକୃତରେ ସୁପଥଗାମୀ ହଉଛୁ ନା କୁପଥଗାମୀ ହଉଛୁ, ଆମେ ବ୍ୟବସ୍ଥାକୁ ଆମେ ସଜାଡ଼ିବା ପାଇଁ ଚେଷ୍ଟା କରୁଛୁ ନା ବିଗାଡ଼ିବା ପାଇଁ ଚେଷ୍ଟା କରୁଛୁ, ବହୁତ କଥା ରହୁଛି। ଆମେ ବାରିପଦା ବା ମୟୂରଭଞ୍ଜ 26 ବ୍ଲକକୁ ନେଇକି ଗଠିତ, ବିଭିନ୍ନ ସୁବିଧା ସୁଯୋଗ ସୃଷ୍ଟି କରିବାରେ ଯୋଉ ମନୋଭାବ ଆମର ଥିଲା ଏବଂ ଯୋଉ ବ୍ୟବସ୍ଥାକୁ ଆମେ ଆସ୍ଥା ରଖୁଥିଲୁ, ପ୍ରଜାତନ୍ତ୍ରର ଯୋଉ 4 ସ୍ତମ୍ଭ ଆମେ ବ୍ୟବସ୍ଥା ଭିତରକୁ ରଖିଥିଲୁ, ସେମାନେ କୋଉ କୋଉ କାମ କରିବେ, ବହୁତ ଯୋଉମାନେ ପାଠ ପଢୁଛନ୍ତି ତ ସେମାନେ ଜାଣୁଛନ୍ତି, ଆଉ ସମାଜରେ ବି ବହୁତ ଲୋକ ଜାଣିଛନ୍ତି ଯେ ଯୋଉମାନେ ନିୟମ ତିଆରି କରିବେ ସେମାନେ ଗୋଟେ ବିଭାଗ କଥା ବୁଝିଲେ, ଯୋଉମାନେ ଏକ୍ଜିକ୍ୟୁଟିଭ ରହିଲେ ସେମାନେ କାମ ଏକ୍ଜିକ୍ୟୁଟ କରିବା ପାଇଁ ରହିଲେ, ବାକି ଜୁଡିସିଆରି ବାଲା ଆଇନ ବା ନ୍ୟାୟକୁ ଏଷ୍ଟାବ୍ଲିଶ କରିବା ପାଇଁ, ନ୍ୟାୟକୁ ଠିକ କରିବା ପାଇଁ, ସମସ୍ତେ କେମିତି ନ୍ୟାୟରେ ନ୍ୟାୟ ପାଇପାରିବେ ତାର ଯୋଗା ରକ୍ଷା କଲେ, ଏବଂ ସବୁ ସିଷ୍ଟମକୁ ଠିକ ରଖିବା ପାଇଁ ଗୋଟେ ବ୍ୟବସ୍ଥା ହେଲା ମେଡ଼ିଆ ଏବଂ ଗଣମାଧ୍ୟମ। ତାକୁ ବର୍ତ୍ତମାନ ଆମେ ଏଇ ଯୋଉ କହିନି ଯେ ତୁଣ୍ଡ ବାଇଦ୍ୟ ସହସ୍ର କୋଷ, ସେଟା ତ ଗୋଟେ ଦିଗରେ ଥିଲା, କିନ୍ତୁ ଏବେ ଯୋଉଟା କୁହାହଉଛି ଗଣମାଧ୍ୟମ ସିଏ କୋଉ ପ୍ରକାର ନେଲାଣି ରୂପ, ସେମାନେ ସେଇ ପୁଞ୍ଜିବାଦୀ ବା ପୁଞ୍ଜିବାଦର ସାମ୍ରାଜ୍ୟରେ ଶିକାର ହେଇକି ଯଦି ଭୁଲଟାକୁ ଠିକ, ଠିକଟାକୁ ଭୁଲ କହିବେ, ତାହେଲେ ଆମକୁ ଯେମିତି କହୁଛନ୍ତି ନା, ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ, ବା ନ ଯିବା ଗାଁକୁ ବାଟ କେଟା, ବା ଯିଏ ଭୁଲରୁ ସଜାଡ଼ିବା ପାଇଁ ଚେଷ୍ଟା ନିଜେ ନିଜ ଚେଷ୍ଟା କରିବନି ତାକୁ ସଜାଡ଼ିବ କିଏ। ତେଣୁ ଏମିତି ବହୁତ କଥା ରହିଛି ସମାଜରେ,
1: ଏଇ ଯେମିତି 3 ତୁଣ୍ଡରେ ଛେଳି କୁକୁର, ଆମେ ସାବ୍ୟସ୍ତ କରିବା ଯେ ନା ଏଇଟା ଛେଳି ନୁହେଁ ଏଇଟା କୁକୁର, ଛେଳିଟାକୁ କୁକୁର ବୋଲି ଆମେ
0: ପ୍ରତିପାଦିତ
1: କରିବା, ସେଭଳିଆ କଥା ହଉଛି। ତେ ବଡ ଭାଇ ଆମେ କାର୍ଯ୍ୟକ୍ରମକୁ ଆଗେଇବା, ଆଜି ଗୋଟେ ଝୁମର ଗୀତ ଶୁଣିବା।
0: ହଉ।

ହଁ, ଶ୍ରୋତା ବନ୍ଧୁ ମାନେ ଆପଣ ମାନେ ଲକ୍ଷ୍ୟ କରୁଥିବେ ଯେ ଆମେ ପ୍ରାୟ କହିବାକୁ ଗଲେ 1994 ଆମେ ଦାୟିତ୍ୱ ବହନ କରୁ ଚାଷବାସ କାର୍ଯ୍ୟକ୍ରମ କରିବାରେ 7:30 to 8 ପର୍ଯ୍ୟନ୍ତ, ତାପରେ 2011-12 ଆମେ ଆରମ୍ଭ କଲୁ ଲାଇଭ ଫୋନ୍ ଇନ୍ ଗୁରୁବାର ଦିନ ରାତି 7:30 କିଛି ଦିନ 8 ପର୍ଯ୍ୟନ୍ତ ଚାଲିଲା, ରାତି 8 ପର୍ଯ୍ୟନ୍ତ। ତାପରେ ବିଚାର କରାଗଲା, ନୀତି ନିଷ୍ପତ୍ତି ନିଆହେଲା ଯେ 7:30 to 8 ନ କରିକି 7:30 to 8:15 ପର୍ଯ୍ୟନ୍ତ କିଲାକିନା ଲାଇଭ ଫୋନ୍ ଇନ୍ ଶ୍ରୋତା ବନ୍ଧୁ ମାନଙ୍କର ପ୍ରଶ୍ନ ଏବଂ ଆମର ବିଶେଷଜ୍ଞ ଆମ ଗହଣରେ ଯିଏ ଥିବେ ତାଙ୍କର ଉତ୍ତରକୁ ନେଇକି ଆମକୁ 45 minutes ମାନେ ଦରକାର। ତାପରେ ଆରମ୍ଭ ହୁଏ ଗୋଟେ ପରିବର୍ତ୍ତନ ଏବଂ ନୀତିଗତ ନିଷ୍ପତ୍ତି ଏବଂ ପରିଚାଳନାଗତ ନିଷ୍ପତ୍ତିରେ ଆମର ତ କିଛି ହାତ ନାହିଁ, କିନ୍ତୁ ପରିବର୍ତ୍ତନ କରାଗଲା ଯେ କିଛି ଡକ୍ୟୁମେଣ୍ଟସ ଯେଉଁମାନେ ବିଶେଷଜ୍ଞ ହେବେ ବା ଯେଉଁମାନେ ଆମ ଷ୍ଟେସନକୁ ଆସିବେ କିଛି ଆଲୋଚନା ପାଇଁ, ସେମାନେ ଆଧାର କାର୍ଡ, ପାନ କାର୍ଡ, ଇମେଲ ଆଇଡି, ବ୍ୟାଙ୍କ ପାସବୁକ୍ ଜେରକ୍ସ, ଫୋନ ନମ୍ବର ଇତ୍ୟାଦି ଇତ୍ୟାଦି ଦେଲେ ଏବଂ ନିଜେ ସିଗ୍ନେଚର କରିକି ଦସ୍ତଖତ କରିକି ଦେଲେ ଯାଇକି ତାଙ୍କୁ ଡକାଯାଇପାରିବ। ସେଥିରେ ବି ବହୁତ ଅମଙ୍ଗ ହେଲେ ଲୋକ ଏବଂ ସମସ୍ତଙ୍କ ପାଖରେ ଆମ ମୟୂରଭଞ୍ଜ ଜିଲ୍ଲାର ଚାଷୀ ଭାଇମାନଙ୍କ ପାଖରେ ସମସ୍ତଙ୍କ ପାଖରେ ନାହିଁ ପାନ କାର୍ଡ, ଏବଂ ଗୋଟେ ଡକ୍ୟୁମେଣ୍ଟ ଯଦି ନ ହବ ତାହେଲେ ସେ ଦେଇପାରିବେନି। ତେଣୁ ପୁରା ମାନେ କଠୋର ପଦକ୍ଷେପ ନିଆହେଲା ଯେ ଯେଉଁମାନେ ନଦେବେ ତାଙ୍କୁ ଡାକି ହବନି। ତାପରେ ଅମଙ୍ଗ ହେଲେ ଯେଉଁ ବିଶେଷଜ୍ଞମାନେ ଆସୁଥିଲେ ବିଭିନ୍ନ ବିଭାଗର ଲାଇନ ଡିପାର୍ଟମେଣ୍ଟର ହେଡ୍ ମାନେ ଆମ ଡିଷ୍ଟ୍ରିକ୍ଟ ଲେବଲର ଯେଉଁମାନେ ଅଫିସର ଥିଲେ ସେମାନେ ଆସୁଥିଲେ, କିନ୍ତୁ ତାପରେ

0: ସେମାନେ ଆଉ ଟାଇମ ଦେଲେନି, ଆଉ ଦବା ପାଇଁ ବି ସେମାନେ ଅସୁବିଧା ଆଉ ଗୋଟେ କହୁଥିଲେ ନା, ଯୋଉ ଅନଲାଇନ ଟ୍ରାନଜାକ୍ସନ ହେଲା ସେଥିରେ ବିଭିନ୍ନ ପ୍ରକାର ଫ୍ରଡ୍ ଷ୍ଟାର ମାନେ ପଇସା ନେଇଯାଉଛନ୍ତି, ତେଣୁ ଆମେ କୋଉ ସାହସରେ ବିଭିନ୍ନ ବିଶେଷଜ୍ଞ ମାନଙ୍କ ପାଖରୁ ବା ଗୋଟେ ଏଣ୍ଟରପ୍ରିନିୟର ଯୋଉମାନେ ନିଜେ ନିଜେ ବିଭିନ୍ନ କିଛି ଉଦ୍ୟୋଗ କରିଛନ୍ତି ତାଙ୍କ ପାଖରୁ ବି ଆଣିବା ଠିକ ଭାବରେ ଆମେ ସାହସ କରିପାରିଲୁନି, କିନ୍ତୁ ଏବେ ପରିବର୍ତ୍ତନ ହେଇଯାଇଛି। ପୁଣି କ'ଣ ଖାଲି ବାରିପଦା ନୁହେଁ, ଆମ ଓଡ଼ିଶାର 10 ଷ୍ଟେସନର ଚାଷବାସ କାର୍ଯ୍ୟକ୍ରମର 4 ସେମାନେ ନେଇଯାଇଛନ୍ତି, କଟକରୁ ରିଲେ ହେବ, ତେଣୁ ଆଉ ମାତ୍ର 3 ରହିଲା। ସେଇ 3 ଭିତରେ ଯାହା ଆମେ କାର୍ଯ୍ୟକ୍ରମ କରିବା ସେଇଟାରେ ଆପଣ ଭାଗ ନେବେ, ଏବଂ ସେଇ କଥାରେ ଆମେ ଯୋଉ ମୂଳ ଲକ୍ଷ୍ୟ ରହିଛି ଆମର ଆକାଶବାଣୀ ବାରିପଦାର ଗୋଟେ ଲୋକାଲ ରେଡିଓ ଷ୍ଟେସନର ଆପଣମାନଙ୍କୁ ଜଣେଇବା ବିଭିନ୍ନ କଥା, ଏବଂ ଏଣ୍ଟରଟେନ କରିବା, ଆମୋଦ ପ୍ରମୋଦର ସୁଯୋଗ ସୃଷ୍ଟି କରିବା, ଏବଂ ସରକାରୀ ଯୋଉ ବିଭିନ୍ନ ରହିଛି ଯୋଜନା ନୀତି କଥା ବା ବିଭିନ୍ନ ଯୋଜନା କଥା ଏଗୁଡ଼ା ଜଣେଇବା, ଏଇସବୁ କଥା ନେଇକି ତାହା ସେଇଟା ଆମେ ରଖିବା ମାତ୍ର 3 ଆମ ପାଇଁ ରହିଛି। ତେଣୁ ତା ଭିତରେ ଆମେ ପୁଣି ଚେଷ୍ଟା କରୁଛୁ ରବିବାର ଦିନ କିପରି ଭାବରେ ଆପଣଙ୍କର ସହିତ ଆମର ଯୋଉ ଡାଏଲଗ୍ କାର୍ଯ୍ୟକ୍ରମ, ଆପଣଙ୍କର ଚିଠି ପଢ଼ିବା, ଆପଣଙ୍କର ସମସ୍ୟା କଥା ଆଲୋଚନା କରିବା, ଏବଂ ଆମର ଅଧିକାରୀମାନଙ୍କ ପାଖରେ ପହଞ୍ଚାଇବା, ସେଟା ଆଲୋଚନା କରିବା। ତେବେ ସେଥିପାଇଁ ଆପଣମାନଙ୍କର ଚିଠି ସପ୍ତାହରେ କମସେ କମ୍ ଗୋଟେ ନିହାତି ଲେଖିବା ଦରକାର, ଆମ ପାଖକୁ ଚିଠି ଲେଖନ୍ତୁ। ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7570002, ଜିଲ୍ଲା ମୟୂରଭଞ୍ଜ।
1: ପୁଣି ଥରେ ଆଜି ଦିନର ଶୁଭେଚ୍ଛା ଅଭିନନ୍ଦନ ସହିତ କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା।
0: ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଚାଷବାସ ଚିଠିପତ୍ର ଉତ୍ତର ଡାଏଲ ଆଉଟ୍ କାର୍ଯ୍ୟକ୍ରମ ଆମକୁ କୁହନ୍ତୁ। ଉପସ୍ଥାପନାରେ ଥିଲେ ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ସେଜପଡ଼ା। ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟି ନେଇଛୁ ଦାମିନୀ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଶିଳ୍ପୀ କୁମାର ସାନୁ।

ପରବର୍ତ୍ତୀ ଗୀତଟି ନିଜୁ ଆବ କେ ବରସ ଚଳଚ୍ଚିତ୍ରରୁ ସମବେତ କଣ୍ଠରେ ଗାଇଛନ୍ତି ଶିଳ୍ପୀମାନେ ହେଲେ ସାନୁ ନିଗମ, ଅଲକା ୟଗ୍ନିକ ଏବଂ କୁନାଲ କେଞ୍ଜୁଆଲା।

0: ଶୁଣୁଥିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆଜିର ଚଳଚ୍ଚିତ୍ରଗୁଡ଼ିକ ଥିଲା ଦାମିନୀ, ଶକ୍ତି, ଆଦମୀ ଖିଲୋନା ହେ, ଆବ କେ ବରସ ଏବଂ ଅଜନବୀ। ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଆଲୋଚନା। ଆଲୋଚନାର ଶୀର୍ଷକ ଖଣ୍ଡିକାଶ। ଆଲୋଚନା କରିଛନ୍ତି ଶଙ୍କର ଜେନା। ଶ୍ରୋତା ବନ୍ଧୁ, ତା ପୂର୍ବରୁ ଶୁଣିନେବା ଏହି ବିଜ୍ଞାପନ।
1: ଖରା ପାଣି ପବନ ସବୁର ସମାଧାନ କରତେ ହୋ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ହୋ ଏତେ ସୁବିଧା?
1: ଜାଣିନ କି ହୋ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
1: ଚାଲ।
4: ଆଜ୍ଞା, କଥାରେ ଅଛି, କାଳର ବଶୟେ ଜଗତ, ପ୍ରାଣୀଏ କାଳର ଆୟତ୍ତ। ପ୍ରାଣୀ କହିଲେ ଏଇ ମଣିଷ ପ୍ରାଣୀଟିକୁ କାଳ ଅଧିକ ବଶ କରି ରଖିଛି, ତାକୁ ଟାଣି ଘୋଷାରି ନେଇ ଚାଲିଛି ଆଗକୁ ଆଗକୁ। ନିଜ ଇଚ୍ଛାରେ ଅଟକିବାର ଯୋ ନାହିଁ ମଣିଷର। ଏମିତି କାଳର ଇଙ୍ଗିତରେ ଆଗକୁ ଆଗକୁ ମଣିଷ ସାଉଁଟି ଚାଲିଛି କେତେ ନୂଆ ନୂଆ ରୀତିରିୱାଜ, ଚଳଣି ଚାତୁରୀ। ତାରି ଭିତରେ ହଜେଇ ପକାଉଛି କିଛି କିଛି ପୁରୁଣା ଚଳଣିର ଆଦବ କାଇଦା, କେଉଁଟାକୁ ବା ଅଦରକାରୀ ମନେ କରି ପକାଇ ଦେଉଛି ସଭ୍ୟତାର ଆଳିମାଳିକା ଡବା ଭିତରେ। ଆଜି ମଣିଷକୁ ମିଳିଛି ହାଲୁହାଏ ସଭ୍ୟତା, ୟାକୁ ଆପଣେଇଲା ଦିନରୁ ଓଡ଼ିଆ ହଜେଇ ବସିଲେଣି ଗୋଟେ ଅତି ଅସରଦାର ଆଉ ଆଦରର ଅଭ୍ୟାସ ଖଣ୍ଡିକାଶକୁ। ତେବେ ସେଇଟା ସମ୍ପୂର୍ଣ୍ଣ ହଜିଯାଇଛି ବୋଲି କହିବା ଠିକ୍ ହେବ ନାହିଁ। ଓଡ଼ିଆଙ୍କର ରସିକାମୀ ଥିବା ଯାଏଁ ଯତ୍ରତତ୍ର ଖଣ୍ଡିକାଶ ତାର କରାମତି ଦେଖାଇ ଚାଲିଥିବ, ଏହା ନିଶ୍ଚିତ। ଅସଲ କାଶକୁ ତ କେହି ଭଲ ପାଆନ୍ତି ନାହିଁ। ଜ୍ୟୋତିଷ ଗଣନା ଅନୁସାରେ ଜଣକ ଉପରେ ଅଶୁଭ ଗ୍ରହର ବକ୍ରଦୃଷ୍ଟି ପଡ଼ିଲେ ଯାଇ କାଶ ଧରେ। କାଶଗ୍ରସ୍ତ ଲୋକଟିକୁ ମାନହାନି, ପ୍ରାଣପୀଡ଼ା, ଧନକ୍ଷୟ, ଏମିତି ତ୍ରିବିଧ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼େ। ଏଣୁ ଅସଲ କାଶକୁ ସମସ୍ତେ ନମସ୍ତେ ନମସ୍ତେ କରନ୍ତି। କାଶ ଧରିବା କ୍ଷଣି ବୈଦ ପାଖକୁ ଯାଇ ତାର ଦମନର ବ୍ୟବସ୍ଥା କରନ୍ତି। କେବଳ ସେତକ ନୁହେଁ, ଚୋରି ବିଦ୍ୟାରେ କାଶ ଅତ୍ୟନ୍ତ ବିଘ୍ନକାରକ। ଗୁପ୍ତ କାରବାର କରୁଥିବା ଲୋକର କାଶକୁ ଭାରି ଭୟ, କାରଣ କାଶ ଘଡ଼ିକେ ଘର ବୁଡ଼ାଇ ପାଣି ଆଣ୍ଠୁଏ କରିପକାଏ। ଏହା ଅତି ବିଚିତ୍ର ଯେ କାଶକୁ ଏମିତି ସମସ୍ତେ ଅସୁଖ ପାଉଥିଲା ବେଳେ ଖଣ୍ଡିକାଶକୁ ମଣିଷ ଅତି ସରାଗରେ, ସଉକରେ ଆପଣା ଭିତରୁ ଉଦ୍ୟମ କରି ବାହାର କରନ୍ତି। ଏହା ଉଭୟ ସ୍ରଷ୍ଟା ଓ ଶ୍ରୋତାଙ୍କର ଆଦର ପାଇ ଆସିଛି ଯୁଗ ଯୁଗ ଧରି। ଖଣ୍ଡିକାଶର କାରବାର ରାମାୟଣ ମହାଭାରତ ଯୁଗରୁ। ସୀତା ସ୍ୱୟମ୍ବର ସଭାରେ ରାମ ଶିବଧନୁ ଭାଙ୍ଗିବାକୁ ଆସିବା କ୍ଷଣି ସଖୀମାନେ ଖଣ୍ଡିକାଶ

ମାରି ସୀତାଙ୍କୁ ଶିହରିତ କରି ପକାଇଥିଲେ। ଲଙ୍କା ଦରବାରରେ ହନୁମାନର ଖଣ୍ଡିକାଶ ଶୁଣି ରାବଣ କୁଆଡ଼େ କାନକୁ ପଇତା ଟେକି ଦେଇଥିଲେ। ମହାଭାରତରେ ଶ୍ରୀକୃଷ୍ଣ ଖଣ୍ଡିକାଶ ମାରି ଅର୍ଜୁନଙ୍କୁ ଯୁଦ୍ଧ ପରିଚାଳନାର ଇଙ୍ଗିତ ଦେଉଥିଲେ। ଖଣ୍ଡିକାଶ ବ୍ୟବହାର କରି ପଞ୍ଚପତି ପଞ୍ଚପାଣ୍ଡବ ଦ୍ରୌପଦୀଙ୍କ ସହିତ ସମ୍ପର୍କ କରୁଥିଲେ ମଧ୍ୟ, ଯାହାଦ୍ୱାରା ଅଘଟଣ ଘଟୁନଥିଲା। ଦେବର୍ଷି ନାରଦଙ୍କ ଖଣ୍ଡିକାଶରେ କୁଆଡ଼େ ଦେବଦାନବଙ୍କ ଆଖିରୁ ନିଦ ହଜିଯାଉଥିଲା। ଭାଗବତର ଗୋପଲୀଳାକୁ ଏହି ଖଣ୍ଡିକାଶର ଲୀଳା କୁହାଯିବ। ଏହା ବ୍ୟତୀତ ପୁରାଣର ସୁଭଦ୍ରା ହରଣ, ଚନ୍ଦ୍ରାବତୀ ହରଣ ଆଦି ସବୁ ଉପାଖ୍ୟାନ ଏହି ଖଣ୍ଡିକାଶର କରାମତି। କେବଳ ସେତକ ନୁହେଁ, ସ୍ୱାଧୀନତା ସଂଗ୍ରାମରେ ବିପ୍ଳବୀମାନେ କୁଆଡ଼େ ଗୋପନରେ ଖଣ୍ଡିକାଶ ମାରି ମାମଲା ସାଫ କରୁଥିଲେ। ଏଣୁ ଖଣ୍ଡିକାଶର ଇତିହାସ ବି ଭାରି ପୁରୁଣା। କେଉଁ ମରହଟ୍ଟି କାଳରୁ ଓଡ଼ିଆ ଘରର ମୁରବୀ ପଣିଆର ସନ୍ତକ ଥିଲା ଖଣ୍ଡିକାଶ। ଓଡ଼ିଆ ଜାତିଟା ମୁରବୀକୁ ଭାରି ମାନେ, ମୁରବୀକୁ ମାନୁନଥିବା ମଣିଷଟା ବେମୁରବା। ବେମୁରବା ମଣିଷ ମଣିଷ ନୁହେଁ କି ମୁରବୀ ନଥିବା ଘର ଘର ନୁହେଁ। ଏମିତିକି ନିଜେ ଗଜପତି ମହାରାଜା କାଳିଆ ଠାକୁରଙ୍କୁ ମୁରବୀ ପଣରେ ରଖି ଆପଣ ରାଉତଟିଏ ହୋଇ ଶାସନ ଚଳାଉଥିଲେ। ଖଣ୍ଡିକାଶ ଥିଲା ଘର ମୁରବୀର ଅହଂକାରର ପ୍ରତୀକ। ଘରେ ମୁରବୀ ନଥିଲା ବେଳେ ପିଲାଛୁଆ ବହୁ ଭୁଆ ଶୁଣି ଟିକେ ବେପରୁଆ ହୋଇଯାଆନ୍ତି। ବାହାରୁ ଘରକୁ ପଶୁ ପଶୁ ମୁରବୀ ମହାଶୟ ଖଣ୍ଡିକାଶଟିଏ ମାରିଦିଅନ୍ତି, ବାସ୍ ସେତିକିରେ ସବୁ ସଂଯତ। ଅଲକ୍ଷ୍ୟରେ ଅଜାଣତରେ ମୁରବୀ ପ୍ରତି କାଳେ ସେମାନେ ଅସମ୍ମାନଟିଏ କରି ପକାଇବେ ବା ଲଜ୍ଜିତ ହେବେ, ସେଥିପାଇଁ ନିଜର ସ୍ଥିତିକୁ ଖଣ୍ଡିକାଶ ମାରି ସୂଚାଇ ଦିଅନ୍ତି ମୁରବୀ ପକ୍ଷ। ଶାଶୁ ଶ୍ୱଶୁର ମଉସା ପିଉସା ମାମୁଁ ସବୁ ମୁରବୀ ପକ୍ଷଙ୍କ ଏକା ବ୍ୟବହାର। ଯୌଥ ପରିବାରରେ ସାନ ବୋହୂମାନଙ୍କ ଗହଣରେ ଚଳପ୍ରଚଳ ହେବା ପାଇଁ ଦେଢ଼ସୁରଙ୍କର ଖଣ୍ଡିକାଶ ବିନା ଗତି ନଥାଏ। ଦେଢ଼ସୁରଙ୍କ ଖଣ୍ଡିକାଶକୁ ଚିହ୍ନି ରଖିଥାଏ ସାନ ବୋହୂ ଘରେ ଗୁଡ଼ ଦେବା ଦିନରୁ, ଅନ୍ୟଥା ଧର୍ମସଙ୍କଟରେ ପଡ଼ିଯିବାର ଭୟ। ଖଣ୍ଡିକାଶର ବ୍ୟବହାର କେବଳ ଘର ଭିତରେ ନୁହେଁ, ବାହାରେ ବି ଏହାର ବ୍ୟବହାର ବହୁତ। ଯେମିତି ସଭା ସମିତିରେ କେହି ଅନ୍ୟମନସ୍କ ହୋଇ ଏଣୁତେଣୁ କଥା ହେଉଥିଲେ ସଭାପତିଙ୍କ ଖଣ୍ଡିକାଶ ଶୁଣିବା କ୍ଷଣି ଚୁପ୍ ହୋଇଯାଆନ୍ତି। ଦୂରରୁ ମାରଣା ମାଷ୍ଟରଙ୍କ ଖଣ୍ଡିକାଶ ବିଦ୍ୟାର୍ଥୀଙ୍କ ବୁଦ୍ଧିକୁ କଞ୍ଚାପାଣି କରିପକାଏ। ପରୀକ୍ଷାରେ କପି ଚାଲିଥିଲା ବେଳେ ପରୀକ୍ଷାର୍ଥୀମାନେ ପରୀକ୍ଷକଙ୍କ ଖଣ୍ଡିକାଶକୁ କାନ ଡେରି ରହନ୍ତି। ସ୍କ୍ୱାଡ଼ ପାର୍ଟି ଆସିବାର ସୂଚନା ପାଇ ପରୀକ୍ଷକ ଖଣ୍ଡିକାଶଟିଏ ମାରିଦିଅନ୍ତି, କ୍ଷଣକ ଭିତରେ କପି ସବୁ ଉଭାନ ହୋଇଯାଏ। ଅପରିଚିତ କେହି ବାଟ ଉଗାଳି ଠିଆ ହୋଇଥିଲେ ଟ୍ରାଫିକ୍ କ୍ଲିୟର କରିବା ପାଇଁ ଖଣ୍ଡିକାଶଟିଏ ଲୋଡ଼ା। ଏମିତିକି ଗାଁ ଗହଳିର ସାପ ଶାର୍ଦ୍ଦୁଳଠୁ ପ୍ରେତ ପିଶାଚ ଯାଏ ସମସ୍ତେ ଖଣ୍ଡିକାଶର ଭାଷା ବୁଝନ୍ତି। ଅନ୍ଧାରରେ ଗାଁ ବାଟରେ ଯିବାବେଳେ ଖଣ୍ଡିକାଶଟିଏ ମାରିଦେଲେ ସେମାନେ ବାଟ ଛାଡ଼ି ଅଲଗା ହୋଇଯାଆନ୍ତି। ଗୁପ୍ତରେ କାହାକୁ ଚିହ୍ନାଇବାର ଥିଲେ ଖଣ୍ଡିକାଶ ମାରି ତାକୁ ଚିହ୍ନଟ କରାଯାଏ। ବେପାରୀମାନେ ବି ଆପଣା ସଉଦାର ଦର ପଟାପଟ ପାଇଁ ଖଣ୍ଡିକାଶର ସଙ୍କେତ ବ୍ୟବହାର କରନ୍ତି। କେବେ ଭୋଜିରେ ନିଜର ଲୋକ କେହି ବଢ଼ାବଢ଼ି କରୁଥିଲେ, ତାଙ୍କ ଉଦ୍ଦେଶ୍ୟ କରି ଖଣ୍ଡିକାଶଟିଏ ମାରିଦେଲେ ଖାଇବା ତୃପ୍ତି ମିଳିବା ସହଜ ହୋଇଥାଏ। ବିଚାର କରି ଦେଖନ୍ତୁ ନା, ମଣିଷର ଚଳଣି ପାଇଁ ଖଣ୍ଡିକାଶ କେଡ଼େ ଦରକାରୀ ପଦାର୍ଥଟାଏ। ତେବେ ଖଣ୍ଡିକାଶର ଅସଲ ସ୍ୱାଦ ଯେଉଁଠି ତାହା ଏ ଯାଏଁ କୁହା ହୋଇନାହିଁ। ସେଇଟା ହେଲା ରସିକ ରସିକାଙ୍କ ଭାବ ଦିଆନିଆ କ୍ଷେତ୍ର। ବିଶେଷ କରି ଚୁରାପିରତିର ରୀତି ଅଲଗା, ଚୁରାପିରତିରେ ଖୋଲାଖୋଲି ଭାବ ଦିଆନିଆ ବିପତ୍ତିକାରକ, ଏଣୁ ଭାବ ଆଦାନ ପ୍ରଦାନଟା ଇସାରାରେ ଇସାରାରେ ଚାଲେ। ଏହି ଇସାରା କ୍ଷେତ୍ରରେ ଖଣ୍ଡିକାଶ ମୋହନ ବଂଶୀ ସଦୃଶ। ଏକ ପକ୍ଷର ଖଣ୍ଡିକାଶ କାନରେ ବାଜିଲା କ୍ଷଣି ଅପର ପକ୍ଷର ତନୁ ମନ ଶିହରିତ ହୋଇଉଠେ। ପଦ୍ମତୁଳା ଶୁଣିଲା ଭଳି ମନ ଉଚ୍ଚାଟ ହୁଏ। ଆହା, ଖଣ୍ଡିକାଶର ଉତ୍ତର ଖଣ୍ଡିକାଶରେ ମିଳିବାରେ ଯେଉଁ ବିମୋହନ ରହିଛି ତାହା ଅନୁଭବକୁ ହିଁ ଜଣା। ଖଣ୍ଡିକାଶର ଭାଷା ପ୍ରାୟ ସମସ୍ତେ ବୁଝିପାରନ୍ତି ନାହିଁ, ଠିକଣା ଲୋକ ହିଁ ବୁଝେ। କଥାରେ ଅଛି, ସମଝଦାରକୁ ଇସାରା କାଫି। ଖଣ୍ଡିକାଶ ବାଜେ ଦାଣ୍ଡରେ, ହେଲେ ଖୋଲିଯାଏ ବାଡ଼ି ଦ୍ୱାର। ଗୁରୁ ଗୁରୁଜନଙ୍କ ସମାବେଶ ଭିତରେ ପ୍ରୀତି ପିଆସି ମଣିଷର ଭାବ ବିନୋଦ ଚାଲେ ଖଣ୍ଡିକାଶରେ। ଜଣେ ଆର ଜଣଙ୍କ ଖଣ୍ଡିକାଶକୁ କାନ ଡେରି ରହିଥାଏ। ଏମିତିକି ଖଣ୍ଡିକାଶଟିଏକୁ ଅପେକ୍ଷା ରଖି ରାତିରେ ନିଦ ଆସେ ନାହିଁ ଆଖିକୁ। କେହି କେହି ମିଛି ମିଛିକା ଶୋଇବାର ବାହାନା କରି ପଡ଼ି ରହନ୍ତି ଖଣ୍ଡିକାଶଟିଏ ଶୁଣିବା ଯାଏଁ। ଗୃହସ୍ଥୀ ମଣିଷକୁ ବି ବେଳେବେଳେ ରାତି ଅଧରେ ଖଣ୍ଡିକାଶଟିଏ ମାରିବାର ପ୍ରୟୋଜନ ହୁଏ। ଯାତ୍ରା ସିନେମାରେ ରୋମାଣ୍ଟିକ୍ ଦୃଶ୍ୟ ଚାଲିଥିଲା ବେଳେ ମେଳା ଗହଳିରେ
ତଥା କଲେଜ କ୍ୟାମ୍ପସରେ ଖଣ୍ଡିକାଶର ବହୁଳ ବ୍ୟବହାର ଦେଖାଯାଏ।

0: ଏବେ ତ ଖଣ୍ଡିକାଶର କାମ ଚଳଉଛି ମୋବାଇଲ ଫୋନର ମିସ୍ କଲ୍। ତେବେ ଖଣ୍ଡିକାଶର ମିଠା ମିସ୍ କଲ୍ରୁ ମିଳିବା ବା କାହୁଁ? ଖଣ୍ଡିକାଶର ଗୋଟେ ବିଲକ୍ଷଣ ଏହି ଯେ ଚିହ୍ନା ହେଉ କି ଅଚିହ୍ନା ହେଉ, କାହାରି ଅସଂଯତ ଅଙ୍ଗସୌଷ୍ଠବ ଦେଖିବା କ୍ଷଣି ତାହା ଆପଣା ଛାଏଁ ବାହାରି ଆସେ, ଯାହା ପାଇଁ ଅନର୍ଥ ଉପୁଜେ, କଳିଗୋଳରୁ ମାରାମାରି ପର୍ଯ୍ୟନ୍ତ ଯାଏ। ଏଣୁ ଜରା ସମ୍ଭାଲକେ, ସ୍ଥାନ କାଳ ପାତ୍ରର ବିଚାର ରଖି ଖଣ୍ଡିକାଶର ପ୍ରୟୋଗ ବିଧେୟ। ଆଜ୍ଞା, ଗୋଟିଏ କଥା ସତ ଯେ କୌଣସି କ୍ଷେତ୍ରରେ ପରିତୃପ୍ତି ଆସିବା କ୍ଷଣି ତାର ସଙ୍କେତ ସ୍ୱରୂପ ଦୁଇ ଚାରିଟି ଲମ୍ବା ଲମ୍ବା ଖଣ୍ଡିକାଶ ବାହାରି ପଡ଼େ। ଏହି ନ୍ୟାୟରେ ଆମ୍ଭ ପରିବେଶିତ ଉପାଖ୍ୟାନଟି ଯଦି ପରିତୃପ୍ତି ଦେଇଥାଏ, ତେବେ ଜମା କାର୍ପଣ୍ୟ ରଖିବେ ନାହିଁ, ଦୁଇ ଚାରିଟି ଖଣ୍ଡିକାଶ ମାରି କୃତାର୍ଥ କରିବା ହେବେ। ପରିଶେଷରେ ଏତିକି କୁହାଯିବ ଯେ ସମୟ ତ ଅବାରିତ ନଈ ସୁଅ ପରି ବହି ଚାଲିଛି ଆଗକୁ ଆଗକୁ, ସମୟର ଗତି ସହିତ ଆପଣା ପରମ୍ପରା ଭିତରକୁ ପଶି ଆସୁଛି ନୂତନ ସାଂସ୍କୃତିକ ଧାରା ସବୁ, ସେହି ନୂତନ ଚଳଣୀ ଆମର ଆଦର ପାଇ ବସୁଛି। ତେବେ ସେଇଟି ଆମ ପାଇଁ ଗୋଟିଏ ବିଚାରବୋଧର ଆବଶ୍ୟକତା ରହିଛି। ଆମ ନିଜସ୍ୱ ସଂସ୍କୃତି ଅର୍ଥାତ୍ ଆମ ଓଡ଼ିଆ ସଂସ୍କୃତିକୁ ଯେଉଁ ସବୁ ଭାବ ବିଭାବ ହଜାର ହଜାର ବର୍ଷ ଧରି ସରସ ସୁନ୍ଦର କରିଆସିଛି, ସେସବୁକୁ ଭୁଲିଲେ ଚଳିବ ନାହିଁ। ସେହି ବୁନିଆଦୀ ଚଳଣୀ ସବୁକୁ ସାଇତି ରଖିବାର ଅଛି। ବୋଧହୁଏ ଏଇଥିପାଇଁ ଏଯାଏଁ ଖଣ୍ଡିକାଶ ରସିକ ଓଡ଼ିଆଙ୍କ କାନିରେ ବନ୍ଧା ହୋଇ ରହିଛି, ମନେହୁଏ ଏମିତି ରହିଥିବ କାଳ କାଳକୁ ଆହୁରି ଆଗକୁ।
1: ଶୁଣୁଥିଲେ ଆଲୋଚନା ଖଣ୍ଡିକାଶ, ଆଲୋଚନା କରିଥିଲେ ଶଙ୍କର ଜେନା, ଆକାଶବାଣୀ ବାରିପଦା। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଗୀତ ଅତୀତ। ଆଜି ଏଥିରେ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଗୀତଟି ନେଇଛୁ ବାଜି ଚଳଚ୍ଚିତ୍ରରୁ। ଦେଦକଣ୍ଠରେ ଗାଇଛନ୍ତି ଶିଳ୍ପୀ କ୍ରିଷ୍ଣା ଏବଂ ଇରା ମହାନ୍ତି।
2: ହଉ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ପାଲା ଶୀର୍ଷକ ପତିତ ପାବନ ପରିବେଷଣ କରିଛନ୍ତି ଶିଳ୍ପୀ ରବୀନ୍ଦ୍ର କୁମାର ସାହୁ ଏବଂ ତାଙ୍କର ସାଥୀ କଳାକାରମାନେ।

ଯେଉଁ ପରମ କାରୁଣିକ ବ୍ରହ୍ମା ଭଗବାନ, ବିଷ୍ଣୁ ଭଗବାନ ଏବଂ ମହେଶ୍ୱର ଭଗବାନ ସମଗ୍ର ଉତ୍କଳ ଓଡ଼ିଶା ପ୍ରଦେଶର ସମସ୍ତ ଶ୍ରୋତୃବର୍ଗ ମାନଙ୍କର ସର୍ବବିଧ ମଙ୍ଗଳ କାମନା କରନ୍ତୁ। ବୋଲ ଆନନ୍ଦେ ଏକବାର।

ଅଭ୍ୟସ୍ତ ଥିବା ଜଣେ ବରଣ୍ୟ ବ୍ରାହ୍ମଣ ପରିବାରର କଥା। ବାବାଜୀ ବ୍ରାହ୍ମଣଙ୍କ ନାଁଟି ହେଲା ବିଷ୍ଣୁ ଶର୍ମା, ପତ୍ନୀ ହେଉଛନ୍ତି ଧର୍ମପତ୍ନୀ ହେଉଛନ୍ତି କମଳା ଦେବୀ। ପରିବାର କହିଲେ ବ୍ରାହ୍ମଣ ବ୍ରାହ୍ମଣୀ ଦୁଇ ଜଣଙ୍କୁ ବୁଝାଏ, ଏଇ ଯେଉଁ ବ୍ରାହ୍ମଣ ବିଷ୍ଣୁ ଶର୍ମା ୟାଙ୍କ ଘରଟା ପଣ୍ଡିତ ମଣ୍ଡଳୀ କେଉଁଠି? ଆପଣଙ୍କର ଓଡ଼ିଆ କାବ୍ୟ ସୁଭଦ୍ରା ପରିଣୟରେ ସମ୍ରାଟ

ଆପଣଙ୍କୁ ହାତ ପାତି ମାଗି ନାହିଁ, ଆଜି ଏତିକି ମାଗୁଛି ହେ କରୁଣା ବରୁଣାଳୟ ଜଗନ୍ନାଥ, ମୋତେ ଗୋଟିଏ ପୁତ୍ର କିମ୍ବା କନ୍ୟାଟିଏ ଦେଲେ ମୋ ବ୍ରାହ୍ମଣୀର କୁଳ ପୂର୍ଣ୍ଣ ହେବ। ପଣ୍ଡିତ ମଣ୍ଡଳୀ ଜଗନ୍ନାଥ ମହାପ୍ରଭୁଙ୍କର କୃପା ଦୃଷ୍ଟି ପଡୁନାହିଁ।

ସେବାକାରୀ ପୁଣ୍ଡା ଭାଇନା ମାନେ ମନ୍ଦିରରୁ ସମସ୍ତ ଭକ୍ତ ଭକ୍ତା ମାନଙ୍କୁ ବାହାର କରି ଦିଅନ୍ତି। ସେଇ ନ୍ୟାୟରେ ବିଷ୍ଣୁ ଶର୍ମାଙ୍କୁ ବାରମ୍ବାର ତିରସ୍କାର କଲେ, କହିଲେ ଶୁଣ ବିଷ୍ଣୁ ଶର୍ମା, ପ୍ରଭୁଙ୍କର ପହୁଡ ପଡିବ, ତୁମେ ଏବେ ବଡ଼ଦାଣ୍ଡକୁ ଚାଲିଯାଅ, କୌଣସି କଥା ପ୍ରତି ଭୃକ୍ଷେପ ନ କରି କର୍ଣ୍ଣପାତ କରୁନାହାନ୍ତି ବ୍ରାହ୍ମଣ ବିଷ୍ଣୁ ଶର୍ମା। ପଣ୍ଡା ସେବକାରୀ ମାନେ ଆଜ୍ଞା ବିଗିଡ଼ି ଗଲେ, ବିରକ୍ତି ଭାବ।

କରିବେ ପଣ୍ଡିତ ମଣ୍ଡଳୀ, ସ୍ୱୟଂ ସଦା ଆନନ୍ଦମୟ ମଙ୍ଗଳମୟ ପରମ କାରୁଣିକ ଧୁର୍ଯ୍ୟଟି ଲୋକନାଥ ଭଗବାନଙ୍କର ଅପୂର୍ବ ଆବିର୍ଭାବ ହେଲା। ଭଗବାନ ଶଙ୍କରଜୀ ମହାରାଜ ଲୋକନାଥ କହିଲେ, ରେ ବ୍ରାହ୍ମଣ ଦୁଃଖ କରନି, ତୁମେ ମା

ଦେବ ମହାଦେବ କହିଲେ ବ୍ରାହ୍ମଣ ଦୁଃଖ କରନି, ମା ମନ୍ଦାର ମାଳିନୀ ପାର୍ବତୀଙ୍କୁ ଆରାଧନା କର, ତାଙ୍କ ଦୟାରୁ ତୁମର ବୁଦ୍ଧିମତୀ ଗୁଣବତୀ ବିଦୁଷୀ ଝିଅଟିଏ ହେବ, ଯେଉଁ ଝିଅ ଇଏ ଯୁଗେ

ମାଳା ଖସି ପଡିଲା, ଶୂନ୍ୟରୁ ଶବ୍ଦ ଶୁଭିଲା। ବ୍ରାହ୍ମଣ ଯିଏ ମାଳାକୁ ଯତ୍ନରେ ନେଇ ଘରେ ପହଞ୍ଚିବ, ଏଥିରୁ କିଛି ଅଂଶ ବ୍ରାହ୍ମଣୀ କମଳା ଦେବୀ ସେବନ କରନ୍ତେ, ତୁମର ପୁତ୍ର ହେବ ନାହିଁ, ଗୋଟେ ବୁଦ୍ଧିମତୀ ଗୁଣବତୀ ଝିଅଟିଏ ହେବ।

0: ଏକ ପ୍ରସାଦକୁ ଧରି ଯାଇ ଘରେ ପହଞ୍ଚିଗଲେ। ପ୍ରଭାତକାଳୀନ ସମୟ ଡାକିଲାରେ କମଳା,
1: ଯାଉଛି ସ୍ୱାମୀ।
0: କମଳା ଶୁଣ, ଆଉ ତୁମ ଆଖିରୁ ଲୁହ ବହିବ ନାହିଁ, ଆଉ ତୁମ ଆଖିରୁ ଲୁହ ବହିବ ନାହିଁ।

ଏଣେ ପଣ୍ଡିତେ ହେଲା କଣ? ଝିଅ ମାସି ଆସ୍ତେ ଆସ୍ତେ କ୍ରମାନ୍ୱୟରେ ବଢି ବଢି ଚାଲିଲା। କୁମାର ସମ୍ଭବ କାବ୍ୟ

ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା। ପରିବେଷଣ କରିଥିଲେ ଶିଳ୍ପୀ ରବୀନ୍ଦ୍ର କୁମାର ସାହୁ ଏବଂ ତାଙ୍କର ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30। ପ୍ରଚାର କରୁଛୁ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଗୀତଗୁଡ଼ିକ ନେଇଛୁ ମେରେ ୟାର କି ଶାଦୀ ହେ ଚଳଚ୍ଚିତ୍ରରୁ।

ଶୁଣୁଥିଲେ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଗୀତଗୁଡ଼ିକ ନେଇଥିଲୁ ମେରେ ୟାର କି ଶାଦୀ ହେ ଚଳଚ୍ଚିତ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ ଟିକିଏ ପରେ।